ଆକାଶବାଣୀ ବାରିପଦା, ଆଜି ଶୁକ୍ରବାର 1948 ଶତାବ୍ଦୀର ଭାଦ୍ରପଦ 13 ଦିନ, ତଦନୁସାରେ ଇଂରାଜୀ 2026 ମସିହା ସେପ୍ଟେମ୍ବର ମାସର 4 ତାରିଖ। ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆମର ଆଜିର ପ୍ରଥମ ତଥା ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଗଡ଼ିରେ ସମୟ ବର୍ତ୍ତମାନ ସକାଳ 5:59।

ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମ ଆରମ୍ଭରେ ବିବି ପଣ୍ଡାଙ୍କ ରଚନାରୁ ଭକ୍ତି ଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତଟି ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତିଙ୍କ ରଚନାରେ ଗାଇଛନ୍ତି କଣ୍ଠଶିଳ୍ପୀ ପ୍ରୀତିନନ୍ଦା ରାଉତରାୟ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ସରିତା ଦାସ, କଣ୍ଠରେ ତାଙ୍କର ପ୍ରସନ୍ନ କୁମାର ସାମଲଙ୍କ ରଚନା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ପ୍ରଣତୀ ମିଶ୍ର, କଣ୍ଠରେ ତାଙ୍କର ସଫିକ୍ ଅହମ୍ମଦ ସିଦ୍ଦିକିଙ୍କ ରଚନା।

0: ഈ രസസ്സെക്കുറിച്ചും ഭക്തി സംഗീതര കാര്യക്രമം ബന്ധനക്കു ആകാശവാണി ബാരിപദ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ
1: ଉପସ୍ଥାପନ କରିଛନ୍ତି ତରୁଣକାନ୍ତି ରାଉତ।
2: ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ଜନ୍ମାଷ୍ଟମୀ, ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମତିଥି। କୃଷ୍ଣ ଥିଲେ ଯଦୁବଂଶ ସମ୍ଭୂତ, ବସୁଦେବଙ୍କ ଔରସରେ କଂସର ଭଉଣୀ ଦେବକୀଙ୍କ ଗର୍ଭରୁ ଜନ୍ମ ହୋଇଥିଲେ। ଦୁର୍ଭାଗ୍ୟର ବିଷୟ, କୃଷ୍ଣଙ୍କର ଏନ୍ତୁଳିଶାଳ ଥିଲା କାରାଗାର। ଯଦୁବଂଶରେ ସୁରସେନ ନାମରେ ଜଣେ ପରାକ୍ରମୀ ରାଜା ଥିଲେ, ତାଙ୍କର ପତ୍ନୀ ଥିଲେ ମାରିସା। ତାଙ୍କ ଗର୍ଭରୁ ଦଶଗୋଟି ପୁତ୍ର ଜନ୍ମ ହୋଇଥିଲେ, ଯେଉଁମାନଙ୍କ ମଧ୍ୟରେ ବସୁଦେବ ଥିଲେ ଜ୍ୟେଷ୍ଠ। ମହାରାଜା ଉଗ୍ରସେନଙ୍କ ଭାଇ ଦେବକଙ୍କର ସାତ ଜଣ କନ୍ୟାଙ୍କୁ ବସୁଦେବ ବିବାହ କରିଥିଲେ। ପୌରବୀ, ରୋହିଣୀ, ଭଦ୍ରା, ମଦିରା, ରୋଚନା, ଇଳା ଏବଂ ଦେବକୀ। ଯେତେବେଳେ ଦେବଗଣ ବିଷ୍ଣୁଙ୍କୁ ପୃଥିବୀରୁ କଂସର ଅତ୍ୟାଚାର ଲୋପ କରିବା ପାଇଁ ପ୍ରାର୍ଥନା କଲେ, ସେତେବେଳେ ବିଷ୍ଣୁ ଏହି ଦେବକୀଙ୍କ ଗର୍ଭରେ ଶ୍ରୀକୃଷ୍ଣ ହୋଇ ଜନ୍ମ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦେବକୀ ବସୁଦେବଙ୍କର ବିବାହ ହେଲା। ପିତା ଦେବକ ଅତ୍ୟନ୍ତ ସ୍ନେହରେ କନ୍ୟାକୁ 400 ହାତୀ, 10,000 ଅଶ୍ୱ, 1,800 ରଥ ଏବଂ ସ୍ୱର୍ଣ୍ଣ ଅଳଙ୍କାର ବିଭୂଷିତା 200 ସୁନ୍ଦରୀ ପରିଚାରିକା ଉପଢୌକନ ଦେଇଥିଲେ। ବସୁଦେବ ଦେବକୀଙ୍କୁ ଧରି ଯେତେବେଳେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ, କଂସ ଭଗ୍ନୀଙ୍କ ସହ ମଧ୍ୟ ରଥାରୂଢ଼ ଥିଲେ। ଏହି ସମୟରେ ଆକାଶବାଣୀ ହେଲା, ଯେଉଁ ଭଉଣୀର ରଥ ଚାଳନା କରି ସୁଖ ପାଉଛୁ କଂସ, ତାହାର ଅଷ୍ଟମ ଗର୍ଭର ସନ୍ତାନ ତୋର ମୃତ୍ୟୁର କାରଣ ହେବ। ଏଣୁ ନିଜର ସୁରକ୍ଷା ପାଇଁ ଆତଙ୍କିତ ହୋଇ କଂସ ଭଗିନୀ ଏବଂ ଭଗ୍ନୀପତି ଉଭୟଙ୍କୁ କାରାଗାରରେ ନିକ୍ଷେପ କଲେ। ଦେବକୀଙ୍କର ଅଷ୍ଟମ ଗର୍ଭ କେବେ ହେବ ଅପେକ୍ଷା କରାଯିବ, ଏହି ଚିନ୍ତାରେ କଂସ ଥିଲାବେଳେ ନାରଦ ମୁନି ଦିନେ ଆସି ଖେଳ ଲଗାଇଦେଲେ। ସେ କହିଲେ, ହେ ରାଜା, ବୃତ୍ତର କେଉଁ ବିନ୍ଦୁ ପ୍ରଥମ ଆଉ କେଉଁ ବିନ୍ଦୁ ଶେଷ, ତାହା କ'ଣ କଳନା କରିହେବ? ଏଣୁ ଦେବକୀଙ୍କର ଯେକୌଣସି ସନ୍ତାନ ତୁମର ମୃତ୍ୟୁର କାରଣ ହୋଇପାରେ। ନାରଦଙ୍କଠାରୁ ଏପରି ମନ୍ତବ୍ୟ ଶୁଣିସାରିଲା ପରେ କଂସ ସ୍ଥିର କଲା, ଯେମିତି ହେଉ ସେ ଦେବକୀଙ୍କର ପ୍ରତ୍ୟେକ ସନ୍ତାନକୁ ହତ୍ୟା କରିବ। ସପ୍ତମ ଗର୍ଭରେ ବଳରାମ ରହିଲେ, କିନ୍ତୁ ପ୍ରଭୁଙ୍କ ନିର୍ଦ୍ଦେଶରେ ଯୋଗମାୟା ଦେବକୀଙ୍କ ଗର୍ଭର ସନ୍ତାନକୁ ଆକର୍ଷଣ କରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିଥିବାରୁ ସେ ହେଲେ ସଂକର୍ଷଣ ବା ବଳରାମ। ଦେବକୀଙ୍କ ଅଷ୍ଟମ ଗର୍ଭରେ ପ୍ରବେଶ କଲେ ବିଶ୍ୱବ୍ରହ୍ମାଣ୍ଡର ସ୍ୱାମୀ ପ୍ରଭୁ ଶ୍ରୀକୃଷ୍ଣ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ରୋହିଣୀ ନକ୍ଷତ୍ରରେ ବସୁଦେବ ଗଭୀର ନିଶାର୍ଦ୍ଧରେ ଦେଖିଲେ ଶଙ୍ଖ ଚକ୍ର ଗଦାପଦ୍ମଧାରୀ ଚତୁର୍ଭୁଜଙ୍କୁ। ତାଙ୍କ କଣ୍ଠରେ କୌସ୍ତୁଭ ମଣିହାର, ତାଙ୍କ ମୁକୁଟ ଓ କୁଣ୍ଡଳ ଜାଜଲ୍ୟମାନ। ବସୁଦେବ ଜାଣିଲେ ପରମେଶ୍ୱରଙ୍କର ଜନ୍ମ ହେବ। ବସୁଦେବ ପଚାରିଲେ, ହେ ପ୍ରଭୁ, ଆପଣ ପୁରୁଷୋତ୍ତମ, ମୋର ସୌଭାଗ୍ୟ ମୁଁ ଆପଣଙ୍କୁ ଦେଖିପାରିଲି। ଶ୍ରୀକୃଷ୍ଣ କହିଲେ, ଗୋପପୁରରେ ମା ଯଶୋଦାଙ୍କ କୂଳରେ ଯୋଗମାୟା କନ୍ୟା ସନ୍ତାନ ହୋଇ ଜନ୍ମ ହୋଇଛନ୍ତି। ମୋତେ ଆପଣ ବୃନ୍ଦାବନକୁ ନେଇ

0: ଯଶୋଦାଙ୍କ ସଦ୍ୟଜାତ କନ୍ୟାକୁ ଏଠାକୁ ନେଇ ଆସନ୍ତୁ। ମୁଁ ଆପଣଙ୍କ ପାଖରେ ବର୍ତ୍ତମାନ ରହିବି ନାହିଁ, କିନ୍ତୁ 11 ବର୍ଷ ପରେ ଆସିବି। ବୃନ୍ଦାବନରେ ମୋର ଲୀଳାର ସମୟ ହେବ 11 ବର୍ଷ। ବସୁଦେବ ଉତ୍ସୁକ ହୋଇ ପଚାରିଲେ, ଯେତେବେଳେ ଦେବକୀ ଉଠିବେ ସେତେବେଳେ କନ୍ୟା ସନ୍ତାନ ହୋଇଛି କହି ତାଙ୍କୁ କ'ଣ ମିଛ କହିବି? ଶ୍ରୀକୃଷ୍ଣ କହିଲେ, ଯୋଗମାୟା ମା ଦେବକୀଙ୍କ କୋଳରେ ରହିପାରିବେ ନାହିଁ, ସେ ତ ଆକାଶ ମାର୍ଗରେ ଉଦ୍ଭାସିତ ହେବେ। ବସୁଦେବ ଦୁଃଖ କଲେ, ଏ କେମିତି କଥା, 6 ପୁତ୍ରଙ୍କୁ ହରେଇ ଦେବକୀ ଓ ମୁଁ ତୁମ ବିନା କିପରି ରହିବୁ ପ୍ରଭୁ? ଶ୍ରୀକୃଷ୍ଣ କହିଲେ, ହେ ମୋର ପିତା, ସ୍ୱୟଂଭୁବ ମନ୍ୱନ୍ତରରେ ଆପଣଙ୍କ ପୂର୍ବ ଜନ୍ମର ନାଁ ଥିଲା ସୁତପା, ଆପଣ ଥିଲେ ବ୍ରହ୍ମାଙ୍କର ପୁତ୍ର, ମାତା ଦେବକୀ ଥିଲେ ପୃଷ୍ଣୀ। ମୁଁ ଆପଣଙ୍କ ଓରସରେ ମାତା ପୃଷ୍ଣୀଙ୍କ ଗର୍ଭରୁ ଜନ୍ମ ହୋଇଥିଲି, ମୋ ନାଁ ଥିଲା ପୃଷ୍ଣୀ ଗର୍ଭ। ସେତେବେଳେ ମୋତେ ପାଇବା ପାଇଁ ଆପଣମାନେ ଘୋର ତପସ୍ୟା କରି ବୃକ୍ଷରୁ ଖସି ପଡ଼ୁଥିବା ପତ୍ର ଖାଇତେ ବଞ୍ଚୁଥିଲେ। 12,000 ଦିବ୍ୟ ବର୍ଷ ମୋ ଚିନ୍ତାରେ କଟେଇଥିଲେ। ସେସବୁ ଆପଣଙ୍କର ମନେ ନାହିଁ? ଆଉ ମୋ ପାଇଁ 11 ବର୍ଷ ଅପେକ୍ଷା କରିପାରିବେ ନାହିଁ? ତା ପରବର୍ତ୍ତୀ ମନ୍ୱନ୍ତରରେ ଆପଣ ହେଲେ କଶ୍ୟପ, ମାତା ଦେବକୀ ହେଲେ ଅଦିତି। ଆପଣଙ୍କର ପୁତ୍ର ରୂପେ ମୁଁ ଜନ୍ମ ନେଲି, କ୍ଷୁଦ୍ର ବପୁଧାରୀ ବାମନ। ମୋର ନାଁ ଥିଲା ଉପେନ୍ଦ୍ର। ଏବେ ହେବ ମୋର ତୃତୀୟ ଜନ୍ମ, ମୋର ନାଁ ହେବ କୃଷ୍ଣ। ଏହା କହିବା ମାତ୍ରେ କୃଷ୍ଣ ମୂଳ ରୂପ ଧାରଣ କଲେ, ଅର୍ଥାତ୍ ନିଜେ ଏକ ଛୋଟ ମାନବ ଶିଶୁରେ ରୂପାନ୍ତରିତ ହୋଇଗଲେ। ଲୁହା ଶିକୁଳି ଫିଟିଗଲା, ଖୋଲିଗଲା କାରାଗାରର ଅନ୍ଧାରୀ କକ୍ଷ। ବର୍ଷଣ ମୁଖର ରାତିରେ ଶିଶୁକୃଷ୍ଣଙ୍କୁ ଖଟୁଳିରେ ବସେଇ ଗୋପପୁର ଅଭିମୁଖେ ଯାତ୍ରା କଲେ ବସୁଦେବ। ବାଳକୃଷ୍ଣଙ୍କୁ ବର୍ଷାରୁ ରକ୍ଷା କରିବା ପାଇଁ ଶେଷ ନାଗ ଫଣା ଟେକିଲେ ଖଟୁଳି ଉପରେ। ଯମୁନା ନିଜକୁ ଦୁଇଭାଗ କରିଦେଲା। ସେ ମହାନ ଶିଶୁଙ୍କୁ ସ୍ୱାଗତ କରି ନା ଦେବକୀ ଜାଣିଲେ ନା ଯଶୋଦା। ପ୍ରବଳ ବେଗରେ କାଳର ପରିବର୍ତ୍ତନକୁ ସୂଚେଇ ପବନ ବହୁଥିଲା ଆଉ ଗାଉଥିଲା, ବସୁଦେବ ସୁତଂ ଦେବଂ କଂସ ଚାଣୁର ମର୍ଦ୍ଦନମ୍ ଦେବକୀ ପରମାନନ୍ଦମ୍ କୃଷ୍ଣଂ ବନ୍ଦେ ଜଗଦ୍ଗୁରୁମ୍।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 147ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ବିଭିନ୍ନ ବର୍ଷରେ ଭଗବାନଙ୍କର ବିଭିନ୍ନ ମୂର୍ତ୍ତି, ଉପାସକମାନେ ବିଭିନ୍ନ ଭିନ୍ନ, ମନ୍ତ୍ର ବି ଅଲଗା ଅଲଗା। କେତୁମାଳ ବର୍ଷରେ କାମଦେବ ମୂର୍ତ୍ତି, ଲକ୍ଷ୍ମୀ ତାଙ୍କର ସ୍ତୁତି କରିଛନ୍ତି। ରମ୍ୟକ ବର୍ଷରେ ମତ୍ସ୍ୟରୂପ, ମନୁ ତାଙ୍କ ଉପାସନା କରିଥାନ୍ତି। ହିରଣ୍ମୟ ବର୍ଷରେ କଚ୍ଛପ ରୂପ, ଅର୍ଜମା ଉପାସକ। କୁରୁ ବର୍ଷରେ ବରାହ ରୂପ, ପୃଥିବୀ ଦେବୀ ଉପାସିକା।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 147ତମ ଭାଗ। କଣ୍ଠଦାନ କରିଥିଲେ ମହାପ୍ରସାଦ କର, ଦୁଃଖିଶ୍ୟାମ ତ୍ରିପାଠୀ, ମହାପାତ୍ର ମିନତି ଭଞ୍ଜ ଏବଂ ଶୈଳଭାମା ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାସରଥି ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, କାଣ୍ଡବିନ୍ଧା ପୋକ ଏବଂ ପତ୍ରମଡ଼ା ପୋକର ପ୍ରାଦୁର୍ଭାବ ନିରୀକ୍ଷଣ କରିବା ପାଇଁ ଏକର ପ୍ରତି ତଳିଘେରା ପିଛା 4-5 ଫେରୋମନ ଜନ୍ତା ଲଗାନ୍ତୁ। ଯଦି ଗୋଟିଏ ଜନ୍ତା ପିଛା 4-5 ପୁରୁଷ ପୋକ ଗୋଟିଏ ଦିନରେ ପଡ଼ନ୍ତି, ତେବେ ଏକର ପିଛା 800 ml ଆଜା ଡିରେକ୍ଟିନ 0.15% କିମ୍ବା 4 kg କ୍ଲୋରାଟ୍ରାନିଲିପ୍ରୋଲ 0.4% DR ବାଲି ସହିତ ସମାନ ଭାବରେ ମିଶାଇ ପ୍ରୟୋଗ କରନ୍ତୁ। କିମ୍ବା 60 ml କ୍ଲୋରାଟ୍ରାନିଲିପ୍ରୋଲ 18.5% AC 200 L ପାଣିରେ କିମ୍ବା 10 kg କାଟ୍ରାପ୍ ହାଇଡ୍ରୋକ୍ଲୋରାଇଡ୍ 4G କିମ୍ବା 100-120 ml ଟେଟ୍ରାନିଲିପ୍ରୋଲ 200 AC କିମ୍ବା 50 g ଫ୍ଲୁବେଣ୍ଡିଆମାଇଡ୍ 20 WG 200 L ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଏହି ପୋକର ପ୍ରାଦୁର୍ଭାବ ସମ୍ଭାବନା ଥିବା ଅଞ୍ଚଳରେ 20,000 ଅଣ୍ଡା ଥିବା 3 ଟ୍ରାଇକୋଡ୍ରମା ଜାପୋନିକମ୍ କାର୍ଡରୁ 7-10 ଅନ୍ତରରେ ପ୍ରୟୋଗ କରନ୍ତୁ। ଧାନ ବୁଦା ପ୍ରତି ଯଦି 2 ପତ୍ରମୋଚା ଦେଖାଯାଏ, ତେବେ ପତ୍ରମୋଚା ପୋକର ନିୟନ୍ତ୍ରଣ ପାଇଁ ଏକର ପିଛା 60 ml କ୍ଲୋରାଟ୍ରାନିଲିପ୍ରୋଲ 18.5% AC କିମ୍ବା 100-120 ml ଟେଟ୍ରାନିଲିପ୍ରୋଲ 200 AC କିମ୍ବା 50 g ଫ୍ଲୁବେଣ୍ଡିଆମାଇଡ୍ 20 WG 200 L ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ସମ୍ବଳୁଆ କିମ୍ବା ନଳୀପୋକ ଦେଖାଦେଲେ ଏକର ପିଛା 500 ml କ୍ଲୋରୋପାଇରିଫସ 20 AC କିମ୍ବା 800 ml କୁଇନାଲୋଫସ 25% AC 200 L ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ପୋକ ବୁଦା ପ୍ରତି 5-10 ଦେଖାଦେଲେ ଜମିର ଶୁଷ୍କ ପରିବେଶକୁ ପରିବର୍ତ୍ତନ କରି କ୍ରମାଗତ ଭାବେ ମାଟି ଓଦା ଓ ଶୁଖିଲା ରଖନ୍ତୁ। ଜମିରେ ଅଧିକ ସମୟ ପର୍ଯ୍ୟନ୍ତ ଠିଆ ପାଣି ରଖନ୍ତୁ ନାହିଁ। ଏହାପରେ ଯଦି ପୋକ ଦେଖାଯାଏ, ତେବେ ଏକର ପିଛା ଟ୍ରାଇଫ୍ଲୁମେଜୋପାଇରିନ 10% AC 94.5 ml କିମ୍ବା ପାଇମେଟ୍ରୋଜିନ 50% WG 120 g କିମ୍ବା 60-80 g ଡାଇନୋଟିଫ୍ୟୁରାନ 20 SG କିମ୍ବା 200-300 ml ଇଥୋଫେନୋପ୍ରକ୍ସ 10% AC କିମ୍ବା 400 g ଏସିଫେଟ 75% AC କିମ୍ବା 400-600 ml ଫିପ୍ରୋନିଲ 5% AC 200 L ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଚକଡ଼ା ପୋକ ସମୟରେ ଯବକ୍ଷାରଜାନଯୁକ୍ତ ସାର ପ୍ରୟୋଗ ନ କରି ସଦାସର୍ବଦା ଉପଯୁକ୍ତ କୀଟନାଶକ ସଠିକ୍ ମାତ୍ରାରେ ବ୍ୟବହାର କରନ୍ତୁ। ପତ୍ରାଚ୍ଛାଦ ପୋଡ଼ା ରୋଗ ଦମନ କରିବା ପାଇଁ ଟେବୁକୋନାଜୋଲ 85% ସହିତ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ 25% WG 0.4 g କିମ୍ବା ପ୍ରୋପିକୋନାଜୋଲ 75% 1 ml 1 L ପାଣିରେ କିମ୍ବା ହେକ୍ସାକୋନାଜୋଲ 85% 2 ml କିମ୍ବା ଭାଲିଡାମାଇସିନ 3 L 2 ml 1 L ପାଣିରେ ମିଶାଇ 7-10 ଅନ୍ତରରେ 2 ସିଞ୍ଚନ କରନ୍ତୁ। ଧାନ ଗଛରେ ପତ୍ରପୋଡ଼ା ବା ପତ୍ରାଗାର ରୋଗ ଦେଖାଦେଲେ 1 ଲିଟର ପାଣିରେ

0: କପର ଅକ୍ସିକ୍ଲୋରାଇଡ୍ ଏକ ଗ୍ରାମ ସହିତ ପ୍ଲାଣ୍ଟୋମାଇସିନ୍ ଏକ ଗ୍ରାମ ମିଶାଇ ସିଞ୍ଚନ କରନ୍ତୁ। ଏକ ଏକର ଜମି ପାଇଁ 200 ଲିଟର ପାଣି ଆବଶ୍ୟକ ହୋଇଥାଏ। ମହିଂସା ରୋଗ ଦେଖାଦେଲେ 1 ଲିଟର ପାଣିରେ ଟେବୁକୋନାଜୋଲ 85% ସହିତ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ 0.4 ଗ୍ରାମ କିମ୍ବା କାର୍ବେଣ୍ଡାଜିମ୍ 85 WP 2 ଗ୍ରାମ ହିସାବରେ ସିଞ୍ଚନ କରନ୍ତୁ। କିମ୍ବା 1 ଲିଟର ପାଣିରେ ସତେଜ ବେଲପତ୍ର 25 ଗ୍ରାମ କିମ୍ବା ତୁଳସୀ ପତ୍ର କଟା 25 ଗ୍ରାମ କିମ୍ବା ନିମ୍ବ ପତ୍ର କଟା 200 ଗ୍ରାମ ପତ୍ର ମିଶାଇ ସିଞ୍ଚନ କରନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ବା ବିଜୁଳି ଘଡ଼ଘଡ଼ି ପବନ ସହ ବର୍ଷା ହେବାର ସମ୍ଭାବନା ଅଛି। ଶ୍ରୋତା ବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଆଜି ଦିନ 10ଟାରେ ପ୍ରଚାର କରିବୁ ନାଟକ ତେଣୁ ତ କୃଷ୍ଣ ଜନ୍ମ ହେଲେ, ରଚନା ସୁଧାକର ନନ୍ଦ, ପ୍ରଯୋଜନା ବସନ୍ତ ମହାନ୍ତି। ଆଜି ରାତି 7:30 ବନାନୀରେ ଶୁଣିବେ ବନୀକରଣ ଓ ତା'ର ପରବର୍ତ୍ତୀ ଯତ୍ନ, ଆଲୋଚକ ପ୍ରଦୀପ୍ତ କୁମାର ମହାପାତ୍ର। ଗୀତିନାଟ୍ୟ ଜନ୍ମାଷ୍ଟମୀ ପ୍ରଚାର କରିବୁ ରାତି 10:00, ରଚନା ଗୋପାଳ ଛୁଟରାୟ, ପ୍ରଯୋଜନା ମନୋରଞ୍ଜନ ଦାସ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। ଆକାଶବାଣୀ କଟକ ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 7:25ରେ ପ୍ରଚାର କରିବୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। 8:15ରେ କାର୍ଯ୍ୟକ୍ରମ ଗୀତାଞ୍ଜଳି। 12:00ରେ ଚହଲା କାର୍ଯ୍ୟକ୍ରମରେ ଆଜି ଶୁଣିପାରିବେ ଖଞ୍ଜଣି ଭଜନ, ପରିବେଷଣ କରିଛନ୍ତି ଶିଳ୍ପୀ ମାନଗୋବିନ୍ଦ ପୃଷ୍ଟି ଏବଂ ସାଥୀ। ଆମର ଆଜିର ଦ୍ୱିତୀୟ ତଥା ସାନ୍ଧ୍ୟ ଅଧିବେଶନରେ ସନ୍ଧ୍ୟା 6:00ରେ ଭକ୍ତି ସଙ୍ଗୀତ, 6:15ରେ ପ୍ରଚାର କରିବୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ସନ୍ଧ୍ୟା 6:30ରେ ସୂଚନା ଏବଂ ସମ୍ବାଦ କାର୍ଯ୍ୟକ୍ରମ। 7:00ରେ ପ୍ରଚାରିତ ହେବ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ମୁଣ୍ଡାରୀ ଗୀତ। 8:00ରେ ଓଡ଼ିଆ କଥାଚିତ୍ରର ଗୀତ। 8:30ରେ ସୁଗମ ସଙ୍ଗୀତ। 8:40ରେ ପ୍ରଚାର କରିବୁ ଗୀତ ଅତୀତ କାର୍ଯ୍ୟକ୍ରମ। 10:00ରେ ପାଲା ପରିବେଷଣ କରିଛନ୍ତି ଶିଳ୍ପୀ ଗଗନ ବିହାରୀ ସିଂ ଏବଂ ସାଥୀ। 10:30ରେ ଏକକ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର କରାଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଶ୍ରଦ୍ଧା ଓ ଭକ୍ତିର ସହ ଆଜି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଛି। ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ ବୋଲି ପୁରାଣଶାସ୍ତ୍ରରେ ବର୍ଣ୍ଣନା ରହିଛି। ଏହି ଅବସରରେ ମଥୁରା ବୃନ୍ଦାବନ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ମନ୍ଦିରଗୁଡ଼ିକରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ସନ୍ଧ୍ୟାଧୂପ ଶେଷ ହେବା ପରେ କୃଷ୍ଣ ଜନ୍ମନୀତି ଆରମ୍ଭ ହେବ। ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ ବଣଭୋଜି କାଳୀୟ ଦଳନ ସହ କଂସବଧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ମହାଜନ ସେବାୟତ ଦେବକୀ ଓ ବସୁଦେବ ବେଶରେ ଉପସ୍ଥିତ ରହି ନିଶାର୍ଦ୍ଧରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମ୍ପାଦନ କରିବା ସହ ନାଭିକଟା ମଣ୍ଡପରେ ପରମ୍ପରା ଅନୁଯାୟୀ ବିଶେଷ ପୂଜାବିଧି କରିବେ। ଶ୍ରୀକୃଷ୍ଣ ଜନ୍ମନୀତି ପାଇଁ ଆଜି ସନ୍ଧ୍ୟା 7ଟାରୁ ରାତ୍ର 12 ଘଟିକା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପବିତ୍ର ଜନ୍ମାଷ୍ଟମୀରେ ଆଜି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ଜଲେଶପଟା ଆଶ୍ରମରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର 18ତମ ଶ୍ରାଦ୍ଧ ଦିବସ ପାଳନ କରାଯାଉଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସିଏମ୍ କିଷାନ ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ରାଶି ପ୍ରଦାନ କରିବେ। ରାଜ୍ୟର 41 ଲକ୍ଷରୁ ଉର୍ଦ୍ଧ୍ୱ କ୍ଷୁଦ୍ର ନାମମାତ୍ର ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ ଏବଂ ଭୂମିହୀନ କୃଷକ ପରିବାର ଏହି ଯୋଜନାରେ ବିଶେଷ ଭାବେ ଉପକୃତ ହେବେ। 833 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। ଜିଲ୍ଲାସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟ ମନ୍ତ୍ରୀମାନେ ସିଏମ୍ କିଷାନ କିସ୍ତି ପ୍ରଦାନ କରିବେ। ଜମି ପଞ୍ଜୀକରଣ ସମ୍ବନ୍ଧୀୟ ଦଲିଲକୁ ସୀମିତ ପୃଷ୍ଠାରେ ରଖାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ପ୍ରଚଳିତ ଜମି ପଞ୍ଜୀକରଣ ଆଇନ 1908ରେ ସଂଶୋଧନ କରାଯାଇ ଏହି ବ୍ୟବସ୍ଥାରେ ଅଧିକ ପାରଦର୍ଶୀ, ସରଳ ଓ ଶୀଘ୍ର ଏବଂ ଲୋକକୈନ୍ଦ୍ରିକ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଦଲିଲଗୁଡ଼ିକୁ 4 ପୃଷ୍ଠାରେ ସୀମିତ ରଖିବା ସହିତ ସମ୍ପୂର୍ଣ୍ଣ ରୂପେ କମ୍ପ୍ୟୁଟରୀକରଣ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଆରମ୍ଭ ହେବାକୁ ଥିବା 4ଟି ନୂତନ କଲେଜର ଅଗ୍ରଗତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୀକ୍ଷା କରିଛନ୍ତି। ମୟୂରଭଞ୍ଜରେ ନୂତନ କୃଷି ମହାବିଦ୍ୟାଳୟ, ସମ୍ବଲପୁରରେ ପ୍ରାଣୀ ଚିକିତ୍ସା ଓ ପ୍ରାଣୀପାଳନ ମହାବିଦ୍ୟାଳୟ, ସୋନପୁରରେ ମତ୍ସ୍ୟ ମହାବିଦ୍ୟାଳୟ ଓ ବଲାଙ୍ଗୀରରେ କୃଷି ମହାବିଦ୍ୟାଳୟର ଡିପିଆର୍ ପ୍ରସ୍ତୁତ ହୋଇସାରିଛି। ଏହି କଲେଜଗୁଡ଼ିକ ପାଇଁ 50 କୋଟି ଟଙ୍କାର ବଜେଟ୍ ଆବଶ୍ଚନ ମଧ୍ୟ ହୋଇଛି। ଚଳିତ ଶିକ୍ଷାବର୍ଷରୁ ମୟୂରଭଞ୍ଜ କୃଷି ମହାବିଦ୍ୟାଳୟରେ 60 ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କ ପାଠପଢ଼ା ଆରମ୍ଭ ହେବା ସହ ଅନ୍ୟ 3ଟି କଲେଜରେ ପାଠପଢ଼ା ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ରାଜ୍ୟରେ ଷ୍ଟାର୍ଟଅପ୍ ପରିବେଶକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଷ୍ଟାର୍ଟଅପ୍ ଇକୋସିଷ୍ଟମ୍, ଷ୍ଟାର୍ଟଅପ୍ ଓ ଇନ୍କ୍ୟୁବେଟରଙ୍କୁ ଦିଆଯାଉଥିବା ସହାୟତା, ପ୍ରାଥମିକ କ୍ଷେତ୍ର, ବିଭିନ୍ନ ବିଭାଗର ସହଯୋଗ ସମ୍ପର୍କରେ ଶ୍ରୀମତୀ ଗର୍ଗ ସମୀକ୍ଷା କରିଥିଲେ। ଲୋକସେବା ଭବନଠାରେ ଗତକାଲି ଅନୁଷ୍ଠିତ ବୈଠକରେ ରାଜ୍ୟର ଷ୍ଟାର୍ଟଅପ୍ମାନଙ୍କ ପାଇଁ ଅନୁକୂଳ ପରିବେଶ ଆହୁରି ସୁଦୃଢ଼ କରିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବଢ଼ାଇବା

0: ପିଇବାକୁ ଦିଅନ୍ତୁ, ତାଙ୍କୁ ଘରେ ତିଆରି କମଳା ରସ ପିଇବାକୁ ଦିଅନ୍ତୁ, ପିଲାମାନଙ୍କ ପାଇଁ ଚୁଡ଼ାରେ ପ୍ରସ୍ତୁତ ପାଉଡର ଦେଲେ ଖୁବ ଭଲ, ଡାଲି ଭିତରେ ହରଡ଼ ଡାଲି ମୁଗ ଡାଲି ଦେଲେ ଭଲ, ଡାଲି ପାଣିଟି ପିଲାଙ୍କ ପାଇଁ ଖୁବ ଭଲ। ପିଲାଟି ଯଦି ରୁଗ୍ଣ ଓ ଅତିଶୟ ପୁଷ୍ଟିହୀନ ହୋଇଥାଏ ତାହେଲେ ତୁରନ୍ତ ନିକଟସ୍ଥ ଶିଶୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ଆଲୋଚନା କରିଥିଲେ ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତରାୟ। ଶ୍ରୋତା ବନ୍ଧୁମାନେ, କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅଟୋମୋଟିଭ୍ ଶିଳ୍ପର ସ୍ଥାନୀୟକରଣକୁ ଦୃଢ଼ କରିବା ଉପରେ କେନ୍ଦ୍ର ବାଣିଜ୍ୟ ଶିଳ୍ପମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଦ୍ୱାରା ସଫଳତାର ସହ ଉତ୍କ୍ଷେପଣ ହେଲା ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ EOS-05। ଧାର୍ମିକ ଉତ୍ସାହ ଓ ଉଦ୍ଦୀପନାର ସହ ଆଜି ସାରା ଦେଶରେ ପାଳନ କରାଯାଉଛି ଜନ୍ମାଷ୍ଟମୀ ପର୍ବ। ନେପାଳ ବନ୍ୟାରେ ନିଖୋଜ ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବା ଲାଗି ଫୋରେନ୍ସିକ୍ ସେବା ଯୋଗାଇଦେବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଏବଂ T20 ମହିଳା ଏସିଆ କପ୍ କ୍ରିକେଟ୍ ମ୍ୟାଚ୍ରେ ଗତକାଲି ହଂକଂକୁ 137 ରନ୍ରେ ପରାସ୍ତ କରିଛି ଭାରତ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଅଟୋମୋଟିଭ୍ ଶିଳ୍ପର ସ୍ଥାନୀୟକରଣକୁ ଦୃଢ଼ କରିବା, ରପ୍ତାନୀ ବୃଦ୍ଧି ଏବଂ ବିଶ୍ୱ ବଜାରରେ ସେବା ଯୋଗାଇବା ଲାଗି ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ 66ତମ ଭାରତୀୟ ଅଟୋମୋବାଇଲ୍ ନିର୍ମାତା ସଂଘ ସିଆମ୍ର ବାର୍ଷିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ବାଣିଜ୍ୟ କ୍ଷେତ୍ରରେ ଭାରତର ସହଭାଗିତା ବୃଦ୍ଧି ପାଉଥିବା ଘରୋଇ ବଜାର ଏବଂ ବିଶ୍ୱରେ ଉତ୍ପାଦନ କ୍ଷେତ୍ରରେ ଦେଖାଦେଇଥିବା ପରିବର୍ତ୍ତନର ସୁଯୋଗକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ବର୍ଷଗୁଡ଼ିକରେ ଭାରତର ବିକାଶ ଯାତ୍ରାରେ ଅଟୋମୋଟିଭ୍ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ସେ କହିଛନ୍ତି, ଭାରତୀୟ ଶିଳ୍ପ ଦୃଢ଼ ଅଭିବୃଦ୍ଧି ପ୍ରଦର୍ଶନ କରୁଛି ଏବଂ ଦେଶର ଆଶା ଓ ଆକାଂକ୍ଷା ପୂରଣ କରିବା ଦିଗରେ ଏହି ଅଭିବୃଦ୍ଧି ସହାୟକ ହେବ। କୃତ୍ରିମ ବୁଦ୍ଧିମତା ଅଟୋମୋଟିଭ୍ ଶିଳ୍ପକୁ ଅଧିକ ଦକ୍ଷ ଓ ପ୍ରତିଯୋଗିତାମୂଳକ ଏବଂ ଗ୍ରାହକ ଅନୁକୂଳ ହେବା ଦିଗରେ ସହାୟତା କରିବ ବୋଲି ସେ କହିଛନ୍ତି। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ପକ୍ଷରୁ ସଫଳତାର ସହ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ EOS-05 ଉତ୍କ୍ଷେପଣ କରାଯାଇଛି। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ GSLV ରକେଟ୍ ସାହାଯ୍ୟରେ ଆଜି ଭୋର ସମୟରେ ଏହି ଉପଗ୍ରହ ଉତ୍କ୍ଷେପଣ କରାଯାଇଥିବା ସୂଚନା ଦିଆଯାଇଛି। ଉତ୍କ୍ଷେପଣ ହେବାର 18 ମିନିଟ୍ ପରେ ଏହି ଉପଗ୍ରହ କକ୍ଷପଥରେ ସଫଳତାର ସହ ସ୍ଥାପିତ ହୋଇଛି। 27 ଘଣ୍ଟାର ଅବଗଣନା ଶେଷ ହେବା ପରେ ସତୀଶ ଧାୱନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍ରୁ 2367 କିଲୋଗ୍ରାମ ବିଶିଷ୍ଟ EOS-05 ଉପଗ୍ରହକୁ 2:55 ଉତ୍କ୍ଷେପଣ କରାଯାଇଥିଲା। ଏହି ଉପଗ୍ରହ କୃଷି ଏବଂ ବିପର୍ଯ୍ୟୟ ପରିଚାଳନା ସମେତ ଭାରତର ପୃଥ୍ୱୀ ନିରୀକ୍ଷଣ କ୍ଷମତାକୁ ଆହୁରି ମଜବୁତ କରିବ। ଧାର୍ମିକ ଉତ୍ସାହ ଓ ଉଦ୍ଦୀପନାର ସହ ଆଜି ସାରା ଦେଶରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମକୁ ନେଇ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଛି। ଏହି ଅବସରରେ ଶ୍ରଦ୍ଧାଳୁମାନେ ଉପବାସ ରଖିବା ସହ ମନ୍ଦିରକୁ ଯାଇ ପୂଜାପାଠ କରିବାର ପରମ୍ପରା ରହିଛି। ବିଶେଷକରି ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରିୟ ମିଠା ଏବଂ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତ କରି ଅର୍ପଣ କରାଯିବାର ବିଧି ରହିଛି। ଆଜି ଦିନ ତମାମ ମନ୍ଦିର ସମେତ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଭଜନ ଓ ସଂକୀର୍ତ୍ତନ ପରିବେଷଣ କରାଯିବ। ଶ୍ରୀକୃଷ୍ଣଙ୍କ ଜୀବନର କେତେକ ଘଟଣା, ବିଶେଷକରି ତାଙ୍କ ପିଲାବେଳର ଲୀଳାଖେଳାକୁ ନେଇ ଗୋକୁଳ ଏବଂ ବୃନ୍ଦାବନକୁ ସୁସଜ୍ଜିତ କରାଯାଉଛି। ଆମ ଉତ୍ତରପ୍ରଦେଶ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଶ୍ରୀକୃଷ୍ଣଙ୍କ ନଗରୀ ମଥୁରା ବୃନ୍ଦାବନକୁ ଆଜି ରାତିରେ ବିଭିନ୍ନ ଆଲୋକମାନ

ପରିମାଣରେ ସଜ୍ଜିତ କରାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ମଥୁରାରେ ଜନ୍ମାଷ୍ଟମୀ ଉତ୍ସବରେ ଅଂଶଗ୍ରହଣ କରିବେ। ଦେଶ ଓ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସହରରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଜନ୍ମାଷ୍ଟମୀ ପର୍ବ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଶ୍ରୀକୃଷ୍ଣଙ୍କ ଜୀବନୀ ଓ ଶିକ୍ଷା ଭାରତର ସାଂସ୍କୃତିକ ଓ ଦାର୍ଶନିକ ଐତିହ୍ୟକୁ ଜୀବନ୍ତ କରିଛି। ଶ୍ରୀମଦ୍ ଭଗବତ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷା, ଦର୍ଶନ ତତ୍ତ୍ୱ, ତ୍ୱରିତ ନିଷ୍ପତ୍ତି ଗ୍ରହଣ କରିବା ଏବଂ ନୈତିକ ମୂଲ୍ୟବୋଧ ବଜାୟ ରଖିବା ଭଳି ପ୍ରସଙ୍ଗ ମାନବ ଜାତି ପାଇଁ ଅନନ୍ତ ଉତ୍ସ ହୋଇ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଜନ୍ମାଷ୍ଟମୀ ପର୍ବ ସମସ୍ତଙ୍କୁ ସଦ୍ଭାବନା, କର୍ତ୍ତବ୍ୟ ଏବଂ ସେମା ପ୍ରତି ସମର୍ପଣ ଭାବନାକୁ ବଜାୟ ରଖିବାକୁ ପ୍ରେରଣା ଦେଇଥାଏ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଜନ୍ମାଷ୍ଟମୀ ଶୁଭେଚ୍ଛା ଜଣାଇ କହିଛନ୍ତି ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତି ଏବଂ ଅସୀମ ପ୍ରେମ ଆମ ସମସ୍ତଙ୍କୁ ଏକ କରିଛି। ଭଗବତ୍ ଗୀତାର ଗଭୀର ଜ୍ଞାନ, କର୍ତ୍ତବ୍ୟ, ନୀତି, ନ୍ୟାୟ ଓ ସାହସ ଜୀବନରେ ସନ୍ତୁଳନ ରକ୍ଷା କ୍ଷେତ୍ରରେ ମାର୍ଗଦର୍ଶନ ପ୍ରଦାନ କରୁଥିବା ସେ କହିଛନ୍ତି। ନେପାଳରେ ଭୟଙ୍କର ବନ୍ୟାରେ ନିଖୋଜ ଥିବା ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍ୱତନ୍ତ୍ର ସେବା ଯୋଗାଇଦେବା ଲାଗି ନିଷ୍ପତ୍ତି ଗ୍ରହଣ କରିଛି। ନିଖୋଜ ଥିବା ବ୍ୟକ୍ତିଙ୍କ ପ୍ରଥମ ଜୈବିକ ସମ୍ପର୍କୀୟଙ୍କ ଡିଏନ୍ଏ ଚିହ୍ନଟ ପାଇଁ କେନ୍ଦ୍ର ଓ ରାଜ୍ୟରେ ଥିବା ଫୋରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର ଏବଂ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପରୀକ୍ଷାଗାରଗୁଡ଼ିକର ସେବା ଯୋଗାଇ ଦିଆଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭାରତରେ ରହୁଥିବା ନିଖୋଜ ନାଗରିକଙ୍କ ପ୍ରଥମ ଜୈବିକ ସମ୍ପର୍କୀୟମାନେ ସେମାନଙ୍କ ଡିଏନ୍ଏ ନମୁନା ସଂଗ୍ରହ କରି ସୁବିଧାରେ ଡିଏନ୍ଏ ଚିହ୍ନଟ କରାଇପାରିବେ। ନେପାଳ ପୁଲିସର ପରାମର୍ଶ ଅନୁଯାୟୀ ନିଖୋଜଙ୍କ ପରିଚୟ ଜାଣିବା ନିମନ୍ତେ ଅଟୋସୋମାଲ ଏସ୍ଟିଆର୍ ଡିଏନ୍ଏ ଚିହ୍ନଟ ବ୍ୟବସ୍ଥା କରାଯିବ। ଏଥିଲାଗି ଏକ ସହାୟତା ନମ୍ବର ଜାରି କରାଯାଇଛି। ସେହି ନମ୍ବରଟି ହେଉଛି +9779848161-6095। ଅଜ୍ଞାତ ମୃତ ଶରୀରରୁ ସଂଗ୍ରହ କରାଯାଇଥିବା ଡିଏନ୍ଏ ପ୍ରୋଫାଇଲ୍ ସହିତ ତୁଳନା କରିବା ଲାଗି ନେପାଳୀ କର୍ତ୍ତୃପକ୍ଷଙ୍କୁ ଇମେଲ୍ ଜରିଆରେ ଭାରତରୁ ସଂଗୃହୀତ ଡିଏନ୍ଏ ବିବରଣୀ ପଠାଯାଇପାରିବ। ଇମେଲ୍ ଆଇଡି ହେଉଛି DNACODIS@nepalpolice.gov.np। ସଂଗୃହୀତ ଡିଏନ୍ଏ ରିପୋର୍ଟର ଏକ କପି କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସକୁ ମଧ୍ୟ ପଠାଯିବା ଲାଗି ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଏକ ଇମେଲ୍ ଆଇଡି ଜାରି କରାଯାଇଛି, ତାହା ହେଉଛି EOI@kathmandufloodsupport@gmail.com। ନେପାଳରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଓ ସହାୟତା କାର୍ଯ୍ୟ ଜାରି ରଖିବା ନିମନ୍ତେ ଭାରତ ପକ୍ଷରୁ ସହଯୋଗ ଜାରି ରହିଛି। ସୂଚନା ଅନୁଯାୟୀ 2 ବିମାନରେ ସେଠାକାର ବନ୍ୟା ପ୍ରଭାବିତ ଅଞ୍ଚଳକୁ ରିଲିଫ୍ ସାମଗ୍ରୀ ଓ ସହାୟକ ଉପକରଣ ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ 21.5 ଟନ୍ ପରିମାଣର ମାନବୀୟ ସହାୟତା ନେଇ ଯାଇଥିବା 2 ବିମାନ ନେପାଳରେ ଅବତରଣ କରିଛି। ସେଠାକାର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ମନ୍ତ୍ରୀ ମହାବୀର ପୁନ୍ଙ୍କୁ ଏହି ସହାୟତା ହସ୍ତାନ୍ତର କରାଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ ନେପାଳରେ ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା 1269 ବୃଦ୍ଧି ପାଇଛି। 5000 ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଚିତୱାନ ଅଞ୍ଚଳରୁ ସର୍ବାଧିକ 335 ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନୱାଲ ପାର୍ସି ପୂର୍ବ ଅଞ୍ଚଳରୁ 218 ଏବଂ ପଶ୍ଚିମାଞ୍ଚଳରୁ 212 ମୃତଦେହ ଉଦ୍ଧାର କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ। ଏହି ପରିଦର୍ଶନ ସମୟରେ ଶ୍ରୀ ରାଧାକୃଷ୍ଣନ କେତେକ ଅତ୍ୟାଧୁନିକ ବ୍ୟବସ୍ଥାର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପଞ୍ଜାବ ବିଶ୍ୱବିଦ୍ୟାଳୟ ଟେକ୍ ଇନୋଭେସନ୍ ସମ୍ମିଳନୀର ମଧ୍ୟ ଉପରାଷ୍ଟ୍ରପତି ଶୁଭାରମ୍ଭ କରିବେ। ବିଶ୍ୱବିଦ୍ୟାଳୟର ଗବେଷଣା, ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍କୁ ସୁଦୃଢ଼ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ନୂଆଦିଲ୍ଲୀରେ ଆଜି ବ୍ରିକ୍ସ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଏବଂ ଅଂଶୀଦାର ରାଷ୍ଟ୍ରଗୁଡ଼ିକର ପ୍ରଧାନ ଏବଂ ମୁଖ୍ୟ ବିଚାରପତି, ବରିଷ୍ଠ ନ୍ୟାୟିକ ଅଧିକାରୀ ଯୋଗଦେଇ ନ୍ୟାୟ ପ୍ରଦାନ, ଆନ୍ତର୍ଜାତିକ ବିବାଦର ସମାଧାନ, ପ୍ରଯୁକ୍ତିବିଦ୍ୟା ଏବଂ ନିରନ୍ତର ବିକାଶ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ମତ ବିନିମୟ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହି ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରର ନ୍ୟାୟିକ ପ୍ରତିନିଧିମଣ୍ଡଳୀ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ
क्वाड शेर्पा बैठक में विभिन्न जातीय और अंतर्जातीय प्रसंग

0: ଅଙ୍ଗଗୁଡ଼ିକ ଉପରେ ଆଲୋଚନା ହୋଇଛି। ଶେର୍ପାମାନେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ସ୍ଥାପନ ଓ ବିଶ୍ୱସ୍ତରରେ ସହଯୋଗ ଭିତ୍ତିକ ବିକାଶ ଉପରେ ବୈଠକରେ ମତ ବିନିମୟ କରିଥିଲେ। ସ୍ପେନ୍ର କାନାରୀ ଦ୍ୱୀପାଞ୍ଚଳରେ ପଶ୍ଚିମ ଆଫ୍ରିକୀୟ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ବୋଟ୍ ଓଲଟି ପଡ଼ିବାରୁ 5 ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ କେତେକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ରେଡ୍କ୍ରସ୍ ପକ୍ଷରୁ 44 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 83 ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। T20 ମହିଳା ଏସିଆ କପ୍ କ୍ରିକେଟ୍ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ସେମିଫାଇନାଲ୍କୁ ଉନ୍ନୀତ ହୋଇଛି। ଗତକାଲି ଦୁବାଇରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତୀୟ ମହିଳା ଦଳ 137 ରନ୍ରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 193 ରନ୍ ସ୍କୋର କରିଥିଲା। ତେବେ ହଂକଂ 16 ଓଭର୍ 2 ବଲ୍ରେ ସମସ୍ତ ୱିକେଟ୍ ହରାଇ 56 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆସନ୍ତାକାଲି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଅଟୋମୋଟିଭ୍ ଶିଳ୍ପର ସ୍ଥାନୀୟକରଣକୁ ଦୃଢ଼ କରିବା ଉପରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଦ୍ୱାରା ସଫଳତାର ସହ ଉତ୍କ୍ଷେପଣ ହେଲା ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ EOS-05। ଧାର୍ମିକ ଉତ୍ସାହ ଓ ଉଦ୍ଦୀପନାର ସହ ଆଜି ସାରା ଦେଶରେ ପାଳନ କରାଯାଉଛି ଜନ୍ମାଷ୍ଟମୀ ପର୍ବ। ନେପାଳ ବନ୍ୟାରେ ନିଖୋଜ ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବା ଲାଗି ଫୋରେନ୍ସିକ୍ ସେବା ଯୋଗାଇଦେବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଏବଂ T20 ମହିଳା ଏସିଆ କପ୍ କ୍ରିକେଟ୍ ମ୍ୟାଚ୍ରେ ଗତକାଲି ହଂକଂକୁ 137 ରନ୍ରେ ପରାସ୍ତ କରିଛି ଭାରତ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ। ଉପସ୍ଥାପନା ଭାଦୁଚରଣ ହାସ୍ତା।

ସାନ୍ତାଳି ଏକଲା କାର୍ଯ୍ୟକ୍ରମକୁ ଆଜି ଏଇଠି ଶେଷ କରୁଛୁ। ଉପସ୍ଥାପନା ଭାଦୁଚରଣ ହାସ୍ତା, ଆକାଶବାଣୀ ବାରିପଦା। ଶୁଣନ୍ତୁ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ତପନ କୁମାର ମହାନ୍ତି ଗାଇଛନ୍ତି ସ୍ୱରୂପ ନାୟକଙ୍କ ରଚନାରୁ।

ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 8:15 ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଗୀତାଞ୍ଜଳି। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୁଏ ପବିତ୍ର ଜନ୍ମାଷ୍ଟମୀ, ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମତିଥି। ମାତା ଦେବକୀ ପିତା ବସୁଦେବଙ୍କ ଅଷ୍ଟମ ଗର୍ଭରେ ଜନ୍ମ ଶ୍ରୀକୃଷ୍ଣ। ସ୍ୱୟଂ ବିଷ୍ଣୁ କୃଷ୍ଣ ରୂପରେ ଜନ୍ମଗ୍ରହଣ କରିଥିଲେ ଏ ଧରାଧାମରୁ ପାପର କ୍ଷୟ କରିବା ପାଇଁ।

ବିଷ୍ଣୁଙ୍କ ଲୀଳାକ୍ରମେ ସେ ଲାଳିତ ପାଳିତ ହୋଇଥିଲେ ନନ୍ଦରାଜା ଏବଂ ମାତା ଯଶୋଦାଙ୍କ କୋଳରେ। ବୃନ୍ଦାବନରେ 11 ବର୍ଷ ଧରି ଲୀଳାଖେଳା କରିଥିଲେ। ଅଦ୍ଭୁତ ତାଙ୍କର ମାୟା।

ଜଣେ ଜନ୍ମଦାତ୍ରୀ ଏବଂ ଜଣେ ଲାଳନ ପାଳନ କରିଥିବା ମାତା, ଦିବ୍ୟ ସୁନ୍ଦର ବାଳକୃଷ୍ଣ, ଅଧରରେ ତାଙ୍କର ଦୁଷ୍ଟ ମନ୍ଦ ମନ୍ଦ ହସ, ସମସ୍ତଙ୍କ ପ୍ରିୟ ଏବଂ ଆଦୃତ ସେ ଗୋପୀ ଗୋପାଙ୍ଗନାଙ୍କ ହୃଦୟର ମଣି।

ମାଖନଚୋର ଠାକୁର ସେ ମାଖନ ତାଙ୍କର ଭାରି ପ୍ରିୟ। କେବେ ପୁତନ ରାକ୍ଷସୀ ସହ ଲଢ଼ି ପଡ଼ନ୍ତି, ପାଟି ଭିତରେ କେବେ ସାରା ପୃଥିବୀ ଦେଖାଯାଏ ଯାହାର। ଗୋଟିଏ ଅଙ୍ଗୁଷ୍ଠିରେ ଟେକି ପକାନ୍ତି ଗନ୍ଧମାର୍ଥନ ପାହାଡ଼କୁ, କଳା କାହ୍ନୁର ଲୀଳା କଥା କହିଲେ ନ ସରେ।

ମୁରଲୀ ସ୍ୱରରେ ଯାହାର ପାଗଳିନୀ ଗୋପୀ ଗୋପାଙ୍ଗନା, ଯମୁନା କୂଳ କଦମ୍ବ ମୂଳ ଆଲାଦିତ ସେଇ ବଇଁଶୀ ସ୍ୱରରେ କୃଷ୍ଣମୟ ଜୀବନଟି ରାଧାରାଣୀର, ନ ପାଇବି ଭଲ ପାଇବାର ମହତ୍ଵ ଶିଖେଇଛି ସେ। ପ୍ରେମର ଐଶ୍ୱର୍ଯ୍ୟ ରୂପ ହେଉଛି ରାଧାକୃଷ୍ଣଙ୍କର ଅନନ୍ୟ ପ୍ରେମ କାହାଣୀ।

ଜଣେ ରାଧା ଜଣେ ମୀରା, ଜଣେ କୁହେ କୃଷ୍ଣ ମୋର, ମୁଁ କୃଷ୍ଣଙ୍କର ବୋଲି ଆଉ ଜଣଙ୍କର ମନର କଥା। ପ୍ରେମ ଯେ କେତେ ଶାଶ୍ୱତ, ଅନନ୍ତ, ଚିରନ୍ତନ ଏବଂ ନିଃସ୍ୱାର୍ଥପର, ତାହା ଭଗବାନ ଶ୍ରୀକୃଷ୍ଣ ଏ ଧରାଧାମରେ ନିଚ୍ଛକ ପରିଚୟ ଦେଇଛନ୍ତି।

ଶୁଣୁଥିଲେ ଚହଲା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣୁଥିଲେ ଖଞ୍ଜଣି ଭଜନ, ପରିବେଷଣ କରିଥିଲେ ଶିଳ୍ପୀ ମାନଗୋବିନ୍ଦ ପୃଷ୍ଟି ଏବଂ ସାଥୀ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଭାରତୀୟ ସଂସ୍କୃତିରେ ମୂର୍ତ୍ତି ପୂଜାର ଆରମ୍ଭରୁ ଈଶ୍ୱରଙ୍କୁ ଅନେକ ରୂପରେ ପୂଜା ଅର୍ଚ୍ଚନା କରାଯାଉଛି। ହିନ୍ଦୁ ମତାନୁସାରେ 33 କୋଟି ଦେବଦେବୀଙ୍କ ଆରାଧନା ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ କରାଯିବାର ବିଧିବିଧାନ ରହିଆସିଛି। ମଣିଷ ଏହି ଦେବଦେବୀଙ୍କ ପୂଜା ଉପଚାର ପୂର୍ବକ ନିଜର ତଥା ନିଜ ପରିବାରର ସୁଖ

ସମୃଦ୍ଧି ଭରା ସୁସ୍ଥ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରିଥାଏ। ତେବେ ଗୋଟିଏ କଥା ଉପରେ ପ୍ରାୟ ସମସ୍ତେ ଏକମତ ହୋଇଥାନ୍ତି ବା ବିଶ୍ୱାସ କରନ୍ତି ଯେ ଯେତେବେଳେ ପୃଥିବୀ ବକ୍ଷରେ ଅନ୍ୟାୟ ଅତ୍ୟାଚାର ଅନୀତି ବଢ଼ିଯାଏ ସେତେବେଳେ ସେସବୁକୁ ଦୂର କରି ପୁଣି ଶାନ୍ତି ସୌହାର୍ଦ୍ଦ୍ୟ ସ୍ଥାପନ ଉଦ୍ଦେଶ୍ୟରେ ସ୍ୱୟଂ ଭଗବାନ ଏ ଧରାପୃଷ୍ଠରେ ଅବତରଣ କରିଥାନ୍ତି। ଏଇ ଯେମିତି କେତେବେଳେ ପୁରୁଷୋତ୍ତମ ଶ୍ରୀରାମ ରୂପରେ ତ ପୁଣି କେତେବେଳେ ନିର୍ବାଣର ମାର୍ଗ ଦେଖାଇଥିବା ବୁଦ୍ଧ ରୂପରେ ଅବତାର ଗ୍ରହଣ କରି ଧରଣୀ ବକ୍ଷରେ ଲୀଳାଖେଳା ମାଧ୍ୟମରେ ସେ ମାନବ ସମାଜକୁ ସତ୍ୟ ନ୍ୟାୟ ଉଚ୍ଚମାନର ଜୀବନାଦର୍ଶ ଶିକ୍ଷା ଦେଇଥାନ୍ତି। ଠିକ୍ ଯେମିତି ଶ୍ରୀମଦ୍ ଭଗବତ ଗୀତା ମାଧ୍ୟମରେ ଧର୍ମ ଅଧର୍ମ ନ୍ୟାୟ ଅନ୍ୟାୟ କର୍ତ୍ତବ୍ୟନିଷ୍ଠା ସମ୍ପର୍କରେ ସମଗ୍ର ମାନବ ସମାଜକୁ ଦିବ୍ୟ ଜ୍ଞାନରେ ଉଦ୍ଭାସିତ କରିବା ପାଇଁ ଧରାବତରଣ କରିଥିଲେ ଅବତାରୀ ପୁରୁଷ ପରମ ପ୍ରେମିକ ଗୋପୀବଲ୍ଲଭ ରାଧା ପ୍ରିୟତମ ଶ୍ରୀକୃଷ୍ଣ। ଆଉ ତାଙ୍କର ଆଗମନୀର ବାର୍ତ୍ତାରେ ଆନନ୍ଦର ଲହରୀ ଖେଳି ଯାଇଥିଲା ଧରିତ୍ରୀର କୋଣ ଅନୁକୋଣରେ ଉଲ୍ଲସିତ ହୋଇ ଉଠିଥିଲା ପ୍ରକୃତି।

0: ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ଏକ ବର୍ଷଣ ମୁଖର ରାତିରେ ଜନ୍ମ ନେଇଥିଲେ ଏହି ଯୁଗବତାରୀ। ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ ଅସୁର କଂସର ତାଡ଼ନାରୁ ମର୍ତ୍ତ୍ୟକୁ ମୁକ୍ତି ଦେବା ପାଇଁ ମାତା ଦେବକୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ। ଆଉ କାଳକାଳକୁ ଏହି ଦିନଟି ଜନ୍ମାଷ୍ଟମୀ ଭାବରେ ଖ୍ୟାତି ଲାଭ କରିଥିଲା। ଆଜି ସେହି ପବିତ୍ର ଜନ୍ମାଷ୍ଟମୀ ଅବସରରେ ପ୍ରଚାର କରୁଛୁ ଆଲୋଚନା କୃଷ୍ଣସ୍ତୁ ସ୍ୱୟଂ ଭଗବାନ। ଆଲୋଚନା କରିଛନ୍ତି ବୈଜୟନ୍ତୀ ମିଶ୍ର।
1: ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ପାଇଁ ଗୋପପୁରରେ ଆୟୋଜନ ଚାଲିଥିଲା। ସୁଶୋଭିତ ତୋରଣଗୁଡ଼ିକ ଫୁଲରେ ଫୁଲରେ ହସୁଥିଲେ। ସମଗ୍ର ବ୍ରଜଭୂମି ସୁସଜ୍ଜିତ ଥିଲା। ଯାହା ପାଇଁ ଏତେ ସବୁ ଆୟୋଜନ ସେ କାହିଁ? ମାମୁଁ କଂସର ଡାକରାରେ ଯାଇଛି ଯେ ଯାଇଛି। ମା ଯଶୋଦାଙ୍କର ଆଖିରୁ ହିମ ସକାଳର କାକରବିନ୍ଦୁ ଭଳି ଲୁହ କେତେ ଟପା ଝରି ପଡ଼ିଥିଲା। ଛାତି ଥରାଇ କୋହ ଉଠୁଥିଲା ତୁହାକୁ ତୁହା। ବ୍ରଜନାରୀମାନେ ଯଶୋଦାଙ୍କ ଚାରିପଟେ ଘେରି ରହିଥିଲେ। ମନକୁ ମନ ଗୁଣୁଗୁଣୁ ହୋଇ ଯଶୋଦା କହୁଥିଲେ, ହାଏ ମୋ କାହ୍ନୁ, ମୋ ଶ୍ୟାମ ସୁନ୍ଦର, ମୋ ଆଖିର ଜ୍ୟୋତି, ଆଜି ପରା ତୋର ଜନ୍ମ ଉତ୍ସବ ପାଳନ କରାଯିବ। ଗୋପରୁ ମଥୁରା କେତେ ବାଟ ଯେ? ମାତ୍ର ଦୁଇ କୋଶ ପରା। ତୁ ଆସିବୁ ନା ଧନ, କେତେ ଦିନ ହେଲାଣି ତତେ ନ ଦେଖି ମୁଁ ଅନ୍ଧୁଣୀ ହୋଇଗଲିଣି ରେ। ମନକୁ ମନ ଯଶୋଦାଙ୍କର ପ୍ରଶ୍ନୀଳ ଓଠ ଥରି ଉଠୁଥିଲା ବାରମ୍ବାର। ଏ ନନ୍ଦରାଣୀ, ଆଗ ପାଗେଳିଙ୍କ ଭଳିଆ କାହିଁକି କାନ୍ଦୁଛ? ଆମ ନଟନାଗର ନିଶ୍ଚୟ ଆସିବେ, ତୁମେ ଆଦୌ ବ୍ୟସ୍ତ ହୁଅନି। ଓଦା ଓଦା ସ୍ୱରରେ ଯଶୋଦା କହିଲେ, ବ୍ୟସ୍ତ କେମିତି ହେବିନି ଯେ? ଏଇ ରାଣୀ ନାମକ ବେଡ଼ିଟା ମୋ ପାଦରେ ପୁରା ଛନ୍ଦି ହେଇଛି, ନହେଲେ ତୁମମାନଙ୍କ ଭଳିଆ ମୁଁ ବି ଯାଇପାରନ୍ତି ମଥୁରା, ଦେଖିପାରନ୍ତି ମୋ ଶ୍ୟାମଘନକୁ। ଗୋପାଳୁଣୀମାନେ ଦହି ବିକିବାକୁ ମଥୁରା ଯାଆନ୍ତି, ବିକ୍ରି କରିବାଟା ଥିଲା ଖାଲି ବାହାନା। ଶ୍ରୀକୃଷ୍ଣଙ୍କର ଚନ୍ଦ୍ରବଦନକୁ ଦେଖିଦେଲେ ଆଖି ଭୋକ ମେଣ୍ଟିଯାଏ। ଶ୍ରୀମୁଖରୁ କେଇପଦ କଥା ଶୁଣିଦେଲେ ତପ୍ତ ହୃଦୟ ଶୀତଳ ହେଇଯାଏ। ସେମାନଙ୍କ ମୁହଁକୁ ଚାହିଁ ଯଶୋଦା ଅଭିମାନ ଭରା ସ୍ୱରରେ କହିଲେ, ନୀତିନୀତି ମୋ ପୁଅ ନାଁରେ ଅଭିଯୋଗ କରୁଥିଲ ନା? ଲବଣୀ ଚୋର ନାଁ ଦେଇଥିଲ ପରା? ଆମ ଗୋଠରେ ଏତେ ଗାଈ ଅଛନ୍ତି, ମୋ କାନକୁ କ'ଣ?

ଅଣ୍ଟିଆ ହେଉଥିଲା ଦୁଧ ଦହି ଲହୁଣୀ? ନା ନା, ସେ ଖାଲି କୌତୁକ କରି ତୁମମାନଙ୍କର ମନ ପରଖୁଥିଲା। ଯଶୋଦାଙ୍କ କଥା ଶୁଣି ଗୋପାଙ୍ଗନାମାନଙ୍କର ଆଖି ଆଗରେ ଭାସି ଉଠୁଥିଲା ଅନେକ ସ୍ମୃତି। କୌତୁକ କରି ସମସ୍ତଙ୍କର ମନ ଜିଣିବା ଥିଲା କୃଷ୍ଣଙ୍କର ପ୍ରଧାନ ଲୀଳା। ତେଣୁ ତାଙ୍କର ଦୁଷ୍ଟାମୀ ପାଇଁ ଗୋପନାରୀମାନେ ଉପର ମନରେ ବିବ୍ରତ ହେଉଥିଲେ ମଧ୍ୟ ଭିତରେ ଭିତରେ ଆହ୍ଲାଦିତ ହେଉଥିଲେ। ନୀତିନୀତି ନୂଆ ନୂଆ ଲୀଳା ଶ୍ରୀକୃଷ୍ଣଙ୍କ ବ୍ୟତୀତ ଅନ୍ୟ କେହି କ'ଣ କରିପାରେ? ଯଶୋଦାଙ୍କୁ ସାନ୍ତ୍ୱନା ଦେବାକୁ ଯାଇ ଜଣେ ଗୋପୀ କହିଲା, ସତରେ କ'ଣ ଆମ ଉପରେ ତୁମେ ଅଭିମାନ କରିଛ ଯଶୋଦାରାଣୀ? ଶ୍ୟାମସୁନ୍ଦର ସିନା ତୁମ ପୁଅ, କିନ୍ତୁ ଆମମାନଙ୍କର ତ ସେ ହୃଦୟ। ତାଙ୍କ ବିନା ଆମେ କେତେ କଷ୍ଟରେ ବଞ୍ଚି ରହିଛୁ, ସେ କଥା କି ତୁମକୁ ଅଛପା ଅଛି? ଲୁହ ଭିଜେ ଆଖିରେ ଗୋପୀଟିର ମୁହଁକୁ ଚାହିଁ ଆଖି ଫେରେଇ ନେଲେ ଯଶୋଦା। ସେଦିନର ଘଟଣାକୁ ସ୍ମରଣ କରିଦେଇଥିଲା ଗୋପୀ। ଲବଣୀ ଚୋର ବୋଲି ଅଭିଯୋଗ କରିଥିଲା ଯଶୋଦାଙ୍କ ପାଖରେ କେବଳ କୃଷ୍ଣ ଏକା ନୁହେଁ, 10-12 ଜଣ ସାଙ୍ଗଙ୍କୁ ନେଇ ଶିକା ଛିଡ଼େଇ ଗୋପୀ ଘରୁ ସରଲହୁଣୀ ବାଣ୍ଟି ଖାଇଛନ୍ତି। କିନ୍ତୁ ଯଶୋଦା ଗୋପୀ କଥାକୁ ସେଦିନ ବିଶ୍ୱାସ କରିନଥିଲେ। ତାଙ୍କ ପୁଅ ନାଁରେ ମିଛ କହୁଛି ବୋଲି ସଫା ସଫା କହିଦେଇଥିଲେ। ଏହା ମଧ୍ୟ କହିଥିଲେ ଯେ ଉପଯୁକ୍ତ ପ୍ରମାଣ ଦେଲେ ସେ କାହ୍ନୁକୁ ଦଣ୍ଡ ଦେବେ। ପରଦିନର ଘଟଣା ଭିନ୍ନ ମୋଡ଼ ନେଇଥିଲା। ସାଙ୍ଗମାନଙ୍କୁ ନେଇ ସେଇ ଗୋପୀ ଘର ପଛପଟେ ଲୁଚି ରହିଥିଲେ ଶ୍ୟାମସୁନ୍ଦର। ଶିକାରେ ଲହୁଣୀ ହାଣ୍ଡି ଟଙ୍ଗେଇ ଦେଇ ଦହି ବିକିବା ପାଇଁ ବାହାରିଗଲା ଗୋପୀ। ହଠାତ୍ ପଛରୁ କାହାର ଡାକ ଶୁଣି ଅଟକି ଗଲା ସେ। ପଡ଼ୋଶୀଟିଏ କହିଲା, ଆଲୋ ଫେରିଯା ଘରକୁ, ଯା ଦେଖିବୁ କାହ୍ନୁ ତା ସାଙ୍ଗସାଥି ଧରି ତୋ ଘର ଭିତରେ ପଶିଲାଣି। ଦହି ବିକା ନହେଲା ନାହିଁ ଭାବି ଗୋପୀ ଫେରିଆସି ଦେଖେ ତ ଲବଣୀ ଚୋର ନିର୍ଦ୍ୱନ୍ଦରେ ସାଙ୍ଗମାନଙ୍କ ସହିତ ହାତ ଚାଟି ଚାଟି ଖାଉଛି। କାହ୍ନୁର ହାତ ଧରି ଯଶୋଦାଙ୍କ ପାଖକୁ ନେଇଗଲା ଗୋପୀ। ଦୁଆର ମୁହଁରେ ଠିଆ ହୋଇ ଡାକ ଛଡ଼ିଲା, ଆସ ଗୋ ଯଶୋଦାରାଣୀ, ଦେଖିବା ଆସ, ନିଜ ଆଖିରେ ଦେଖିଲେ ବୁଝିପାରିବ ମୁଁ ସତ କହୁଛି କି ନା। ଉପଯୁକ୍ତ ପ୍ରମାଣ ଚାହୁଁଥିଲ ନା, ଦେଖ ଏଥର। ଗୋପୀର ଡାକରାରେ ଘର ଭିତରୁ ବାହାରି ଆସିଲେ ଯଶୋଦା। ତାଙ୍କ ପଛେ ପଛେ କୃଷ୍ଣ ଆସି ମାଆର କାନି ଧରି ହସି ହସି ଠିଆ ହୋଇଗଲେ। ବିସ୍ମିତ ଚକିତ ହୋଇ ମୂର୍ତ୍ତିଟିଏ ଭଳି ଠିଆ ହୋଇ ରହିଥିଲା ଗୋପୀ। ସିଏ ଏ କ'ଣ ଦେଖୁଛି? ତା ହାତ ମୁଠାରେ କୃଷ୍ଣଙ୍କର ହାତକୁ ଧରି ସେ ଠିଆ ହୋଇଛି, ଅଥଚ ଲବଣୀ ଚୋର ମା ପାଖରେ ଠିଆ ହୋଇ ମୁରୁକି ହସା ଦେଉଛନ୍ତି, ଏହା କିଭଳି ସମ୍ଭବ ଯେ? ଥଟ୍ଟା କରି କୃଷ୍ଣ କହିଲେ, ଭଲ କରି ଦେଖ ତୁମେ କାହାର ହାତ ଧରିଛ। ଖୁବ୍ ଜୋରରେ ହସି ଉଠିଲେ ଯଶୋଦା। ଭଲ କରି ଦେଖିଲୋ, ସେ ମୋ ପୁଅ କାହ୍ନୁ ନୁହେଁ, ତୋ ଦିଅରର ହାତ ଧରି ତୁ ଏଠିକି ଦୌଡ଼ି ଆସିଛୁ। ଥଟ୍ଟା କରି କୃଷ୍ଣ କହିଲେ, ଦେଖ ମା, ଆଜି ସେ ତାଙ୍କ ଦିଅରର ହାତ ଧରି ଆସିଛନ୍ତି, କାଲି ତାଙ୍କ ବରର ହାତ ଧରି ଏଠିକୁ ଟାଣି ଆଣି କହିବେ, ଇଏ ମୋ ଘରେ ପଶି ଲହୁଣୀ ଚୋରି କରୁଥିଲା। ଏଭଳି କୃଷ୍ଣଲୀଳା ଦେଖିବାକୁ ଯଶୋଦାଙ୍କ ଦାଣ୍ଡରେ ଅନେକ ଲୋକ ରୁଣ୍ଡ ହୋଇଗଲେ। ସୁଦାମ, ସୁବଳ, ମଧୁମଙ୍ଗଳ ପ୍ରଭୃତି ଶ୍ରୀକୃଷ୍ଣଙ୍କ ସାଙ୍ଗମାନେ କେଉଁଠି ଥିଲେ କେଜାଣି ସେକ୍ଷଣି ପହଞ୍ଚିଗଲେ। ତାଳି ମାରି ନାଚି ଉଠିଲେ। ସମସ୍ତଙ୍କର ଥଟ୍ଟା ପରିହାସ ଶୁଣି ଗୋପୀ ସିନା ଲାଜରେ ଟିକେ ଝାଉଁଳିଗଲା। ହେଲେ ଏଭଳି ଅଲୌକିକ ଅବ୍ୟକ୍ତ ସ୍ୱର୍ଗୀୟ ଅନୁଭୂତିରୁ ଯେଉଁ ମାଧୁର୍ଯ୍ୟ ରସ ଝରି ପଡ଼ିଥିଲା ତାକୁ ପାନ କରି ସେ ତୃପ୍ତ ହୋଇଥିଲା। କେବଳ ଗୋଟିଏ ଗୋପୀ ନୁହେଁ, ଏମିତି ଅନେକ ଅନୁଭୂତିର ପବିତ୍ର ଗଙ୍ଗାରେ ସ୍ନାନ କରିଛନ୍ତି ସମଗ୍ର ବ୍ରଜନାରୀ। ଥରେ ଦାସୀମାନେ ଆସି ଯଶୋଦାଙ୍କ ନିକଟରେ ଗୁହାରି କଲେ, ଆମକୁ ବିଦାୟ ଦିଅନ୍ତୁ ନନ୍ଦରାଣୀ, ଏ ନଟବର ଆମକୁ ରଖେଇ ଥୋଇ ଦେଉନାହାନ୍ତି, ତାଙ୍କ ଦୁଷ୍ଟାମୀ ତ ବଢ଼ି ବଢ଼ି ଚାଲିଛି। ଆଶ୍ଚର୍ଯ୍ୟ ହୋଇଥିଲେ ଯଶୋଦା, ଏମାନଙ୍କର ପୁଣି କ'ଣ ହେଲା? ଏମାନେ ତ ଦହି ଲହୁଣୀର କାରବାର କରୁନାହାନ୍ତି, କାମ ସାରି ଗୋଟିଏ କୋଠରୀରେ ସବୁ ଦାସୀ ଏକାଠି ଶୁଅନ୍ତି। ଦାସୀମାନଙ୍କର ଅଭିଯୋଗ ଥିଲା ଯେ ସେମାନେ ସକାଳେ ସେଜ ଛାଡ଼ିବା ସମୟରେ ଅନୁଭବ କଲେ କି ଜଣଙ୍କ ବେଣୀ ସାଙ୍ଗରେ ଆଉ ଜଣଙ୍କ ବେଣୀ ବନ୍ଧା ହୋଇଛି। ଯେତେ ଜଣ ସେ ଘରେ ଶୋଇଥିଲେ ସମସ୍ତଙ୍କର ଏଭଳି ଅବସ୍ଥା। ଏମିତି ଦୁଷ୍ଟାମୀ କାହ୍ନୁ ହିଁ କରିଥିବେ ବୋଲି ଦାସୀମାନେ କହିଥିଲେ। ସେମାନଙ୍କ କଥା ଶୁଣି ସନ୍ଦେହ ହେଲା ଯଶୋଦାଙ୍କର। ଭାବିଲେ ଏମାନେ ତ ଭିତରୁ କବାଟିକିଲି ଶୋଉଛନ୍ତି, କାହ୍ନୁ ସେ ଘରକୁ ଗଲା କିପରି? ପରଦିନ ଯଶୋଦା ଗୋଟିଏ ଉପାୟ ଚିନ୍ତା କଲେ। ଶୋଇବା ସମୟରେ ନିଜ ପଣତରେ କୃଷ୍ଣଙ୍କର ହାତ ବାନ୍ଧିଦେଲେ, ଏମିତି ଗଣ୍ଠି ପକାଇଦେଲେ ଯେ କୃଷ୍ଣଙ୍କର ଦୁଇ ହାତ ସେଥିରୁ ମୁକୁଳିବା ଅସମ୍ଭବ ହେବ। ହେଲେ ସକାଳୁ ସକାଳୁ ସେହି ଅଭିଯୋଗ ପୁଣି ଶୁଣିବାକୁ ପଡ଼ିଥିଲା। ନିଜ ଆଖିରେ ଦେଖିଲେ ଯଶୋଦା, ପାଞ୍ଚ ଜଣ ଦାସୀଙ୍କର ବେଣୀକୁ ବେଣୀ ବନ୍ଧା ହୋଇଛି, ସମସ୍ତେ ଟାଣି ଓଟାରି ହୋଇ ବହୁ କଷ୍ଟରେ ଯଶୋଦାଙ୍କ ପାଖକୁ ଦେଖାଇବା ପାଇଁ ଆସିଛନ୍ତି। ଚକିତ ଅବସ୍ଥାରେ ଚାହିଁ ରହିଥିଲେ ଯଶୋଦା, ଏହା କିଭଳି ସମ୍ଭବ ହେଲା? ସାରା ରାତି ମା ପଣତରେ ବାନ୍ଧି ହୋଇ ଶୋଇ ରହିଥିବା କୃଷ୍ଣ ଦାସୀମାନଙ୍କ ପାଖକୁ ଗଲା କେମିତି ଯେ? ସେତେବେଳେ ପର୍ଯ୍ୟନ୍ତ ଚାକ୍ଷୁଷ ପ୍ରମାଣ ଯଶୋଦାଙ୍କ ପାଖରେ ଥିଲା। ଭୋରରୁ ଉଠି ନିତ୍ୟକର୍ମରେ

ମଜି ରହିଥିଲେ ଯଶୋଦା। ଶୟନକକ୍ଷରୁ ବାହାରିବା ସମୟରେ ପିନ୍ଧାବସନକୁ ବଦଳାଇ ଦେଇଥିଲେ, ହେଲେ ଖଟବାଡ଼ାରେ ବାନ୍ଧି ଦେଇଥିଲେ ରାତିରେ ପରିଧାନ କରିଥିବା ସେହି ଶାଢ଼ୀ ଯେଉଁଥିରେ ଗଣ୍ଠି ପଡ଼ିଥିଲା ପ୍ରାଣପ୍ରିୟ କାହ୍ନୁର କରକମଳ। ତେଣୁ ଦାସୀମାନଙ୍କୁ ଡାକି ନେଇ କୃଷ୍ଣଙ୍କର ସୁପ୍ତାବସ୍ଥାକୁ ଦାମ୍ଭିକତାର ସହ ଦେଖେଇଥିଲେ ଯଶୋଦା। ଯଶୋଦା ଓ ଦାସୀମାନଙ୍କ ସମବେତ ଆଶ୍ଚର୍ଯ୍ୟଜନିତ କୋଳାହଳରେ ଶ୍ୟାମଙ୍କର ନିଦ ଭାଙ୍ଗିଗଲା। କପଟଭରା ହସ ଚହଟି ଉଠିଥିଲା ଚନ୍ଦ୍ରବଦନରେ। ହସି ହସି କହିଲେ, ଦେଖୁଛ ତ ମା, ଗୋପୀମାନଙ୍କ ଭଳି ଏମାନେ ବି ମିଛ କହୁଛନ୍ତି, କେହି ମୋତେ ସହିପାରୁନାହାନ୍ତି। କ୍ଷଣକ ମଧ୍ୟରେ ଦାସୀମାନଙ୍କର କ୍ରୋଧଭରା ଅଭିମାନ ଅପସରି ଯାଇଥିଲା। ପରସ୍ପର ସହାୟତାରେ ବେଣି ଖୋଲି କୁଣ୍ଢେଇ ପକାଇଥିଲେ କୃଷ୍ଣଙ୍କୁ। ଗଦଗଦ ହୋଇ କହି ଉଠିଥିଲେ, ଇଏ ସାଧାରଣ ବାଳକ ନୁହେଁ ଗୋରାଣୀ ମା, ୟାଙ୍କଠି ଦୈବୀ ଶକ୍ତି ଅଛି। ଗୋଟି ଗୋଟି ହୋଇ ସବୁ କଥା ମନେ ପଡ଼ୁଥିଲା ଯଶୋଦାଙ୍କର। ଥରେ ତାଙ୍କ ପିତାଙ୍କ ବଂଶର କୁଳପୁରୋହିତ ଆସିଥିଲେ, ବୟସ 80 ଉପରେ ଥିଲା। ଯେତେବେଳେ ସେ ଆସନ୍ତି, 2-3 ଦିନ ନନ୍ଦଗୃହରେ ରହିଯାଆନ୍ତି। ନୈଷ୍ଠିକ ବ୍ରାହ୍ମଣ ହୋଇଥିବାରୁ ସ୍ନାନ ସମାପନ କରି ନିଜେ ରନ୍ଧା କାର୍ଯ୍ୟ କରନ୍ତି। ପୁରୀ କ୍ଷୀରି ତିଆରି କରି ପରମବ୍ରହ୍ମଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା ପରେ ସେ ଖାଇଥାନ୍ତି। ସେଦିନ ଯମୁନା ନଦୀରୁ ସ୍ନାନ ସାରି ନିଜେ ରୋଷେଇ ପ୍ରସ୍ତୁତ କଲେ ବ୍ରାହ୍ମଣ। ପୁରୀ ତରକାରୀ କ୍ଷୀରି ବାଢ଼ି ଆଖି ବନ୍ଦ କରି ନାରାୟଣଙ୍କୁ ଭୋଗ ଲଗାଇବା ପାଇଁ ଧ୍ୟାନ କଲେ। ତତ୍କ୍ଷଣାତ୍ କୃଷ୍ଣ ହାମୁଡ଼େଇ ଆସି କ୍ଷୀରି ଖାଇବା ଆରମ୍ଭ କରିଦେଲେ। ବୃଦ୍ଧ ବ୍ରାହ୍ମଣ ବ୍ୟତିବ୍ୟସ୍ତ ନ ହୋଇ ଅତି ଆଗ୍ରହର ସହିତ ଏହି ଦୃଶ୍ୟ ଦେଖିବା ପାଇଁ ଯଶୋଦାଙ୍କୁ ଡାକିଲେ। ଯଶୋଦା ଦୁଃଖ ଓ ଅପମାନରେ ଅତିଷ୍ଠ ହେଲେ। ପୁନଶ୍ଚ ରନ୍ଧା କାର୍ଯ୍ୟ ପାଇଁ ପୁରୋହିତଙ୍କୁ ବିନୀତ ଅନୁରୋଧ କଲେ। ସାହାଯ୍ୟ କରିବା ଉଦ୍ଦେଶ୍ୟରେ କ୍ଷୀର ହାଣ୍ଡି ଆଣି ତାଙ୍କ ଚୁଲି ପାଖରେ ରଖିଦେଲେ। ପୁରୋହିତ ଆପତ୍ତି କରି କ୍ଷୀର ପିଇ ଚଳେଇ ନେବେ ବୋଲି ଯଶୋଦାଙ୍କୁ କହିଥିଲେ। ବୃଦ୍ଧ ବ୍ରାହ୍ମଣ ଅଧାପେଟ ହୋଇ ରହିଲେ ଅମଙ୍ଗଳ ହେବନି, ଏ କଥା ଚିନ୍ତା କରି ଯଶୋଦା କାନ୍ଦ କାନ୍ଦ ହୋଇ ବାଧ୍ୟ କରିବାରୁ ପୁରୋହିତ ଦ୍ୱିତୀୟବାର କ୍ଷୀରି ପ୍ରସ୍ତୁତ କଲେ। ସେତେବେଳକୁ ଶ୍ୟାମସୁନ୍ଦର ଶୟନ କକ୍ଷରେ ନିଘୋଡ଼ ନିଦରେ ଶୋଇପଡ଼ିଥିଲେ। ଯଶୋଦା ଆଶ୍ୱସ୍ତ ହେଲେ, ଯାହା ହେଉ ଏଥର ବ୍ରାହ୍ମଣଙ୍କ ଭୋଜନରେ କିଛି ଅଘଟଣ ଘଟିନାହିଁ। କ୍ଷୀରି ଶୀତଳେଇ ତହିଁରେ ତୁଳସୀ ପତ୍ର ପକାଇ ପରମବ୍ରହ୍ମଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ବାଢ଼ିଲେ ପୁରୋହିତ। ଆଖି ବନ୍ଦ କରି ଧ୍ୟାନ କରିବା ସମୟରେ ହଠାତ୍ କୁକୁରଟିଏ ପଶି ଆସିଲା। ଯଶୋଦାଙ୍କର ନଜର ପଡ଼ିଗଲା କୁକୁର ଉପରେ। ସେ ସଙ୍ଗେ ସଙ୍ଗେ କୁକୁରକୁ ବାହାର କରି ଦାଣ୍ଡ କବାଟ ବନ୍ଦ କରି ଫେରିଆସି ଦେଖନ୍ତି ତ ନଟବର ବସି କ୍ଷୀରି ଖାଉଛନ୍ତି। ନିଦରେ ଶୋଇଥିବା ପିଲାଟା ଏତେ ଶୀଘ୍ର ଏଠି ପହଞ୍ଚିଗଲା କେମିତି? ମୁଣ୍ଡରେ ହାତ ମାରି ଚିତ୍କାର କରି ଉଠିଲେ ଯଶୋଦା, ସର୍ବନାଶ ସର୍ବନାଶ, ବ୍ରାହ୍ମଣ ଲୋକ କ'ଣ ଅଇଁଠା ଖାଇବେ? କହୁ କହୁ ଟେକି ନେଇଗଲେ କାହ୍ନୁଙ୍କୁ ବିରକ୍ତିରେ। ବୃଦ୍ଧ ବ୍ରାହ୍ମଣ କିନ୍ତୁ ନିର୍ବିକାର ଭାବରେ ଚାହିଁ ରହିଥିଲେ କୃଷ୍ଣଙ୍କୁ। ତାଙ୍କ ମୁହଁ ଉଜ୍ଜଳ ଦିଶୁଥିଲା। ଶ୍ରୀକୃଷ୍ଣଙ୍କ ଅଇଁଠା କ୍ଷୀରିକୁ ପ୍ରସାଦ ଭଳି ଗ୍ରହଣ କଲାବେଳେ ପୁରୋହିତଙ୍କ ନେତ୍ରଯୁଗଳରେ ଝଲସି ଉଠିଥିଲା ଅସୀମ ଶ୍ରଦ୍ଧା ଓ ଭକ୍ତି। ବୃଦ୍ଧ ବ୍ରାହ୍ମଣଙ୍କର ଅଇଁଠା ଖାଇବା କଥାଟା ଭାରି ବାଧିଥିଲା ଯଶୋଦାଙ୍କୁ। ବିବସ ଭାବରେ କୃଷ୍ଣଙ୍କୁ ଆଚାର ବ୍ୟବହାର ବିଷୟରେ ସେ ବୁଝେଇଥିଲେ। କିଛି ଅନିଷ୍ଟ ହେବ ଭାବି ଆଖିରୁ ଲୁହ ଝରେଇଥିଲେ। ବାଙ୍କବିହାରୀ ମାଆଙ୍କ ଆଖିରୁ ଲୁହ ପୋଛି କହିଲେ, ମା, ଏଥିରେ ମୋର ଦୋଷ କ'ଣ ଯେ? ପୁରୋହିତ କେତେ ଶ୍ରଦ୍ଧାରେ କ୍ଷୀରି ବାଢ଼ି ମୋତେ ଡାକିଲେ, ମୁଁ କ'ଣ ତାଙ୍କ ଶ୍ରଦ୍ଧାକୁ ଭାଙ୍ଗି ଦେଇପାରିଥାନ୍ତି? ଯିଏ ମୋତେ ଶ୍ରଦ୍ଧା କରେ ମୁଁ କ'ଣ ତାକୁ ଏଡ଼େଇ ଦେଇପାରେ? ତଥାପି କୁଢ଼ କୁଢ଼ ଗ୍ଲାନି ଯଶୋଦାଙ୍କ ହୃଦୟରେ ଜମାଟ ବାନ୍ଧିଥିଲା। ବାରମ୍ବାର କ୍ଷମା ମାଗୁଥିଲେ ପୁରୋହିତଙ୍କ ପାଦ ତଳେ ବସି। ଯଶୋଦାଙ୍କ ମୁଣ୍ଡ ଆଉଁସି ଦେଇ ପୁରୋହିତ କହିଲେ, ମାରେ ମନ ଉଣା କରନି, ତୋରି ପାଇଁ ଆଜି ମୁଁ ଧନ୍ୟ ହୋଇଗଲି। ସିଏ ତ ମୋର ବାଳଗୋପାଳ, ସିଏ ମୋର ଭଗବାନ। କୃଷ୍ଣଙ୍କର କୋମଳ ମୁହଁକୁ ନିରେଖି ଚାହିଁଲେ ଯଶୋଦା। ନାଇଁ ରେ ଧନ, ତୁ ଭଗବାନ ନୁହେଁ, ତୁ ମୋ ପୁଅ, ମୋ ଅନ୍ଧର ଲଉଡ଼ି। ଏମିତି କେତେ କେତେ ପ୍ରସଙ୍ଗ ଛୁଇଁ ଯାଉଥିଲା ଯଶୋଦାଙ୍କ ମନକୁ। ସେତେବେଳକୁ ରାଧା, ବିଶାଖା, ଚନ୍ଦ୍ରମା, ଲଳିତା ପ୍ରଭୃତି ଯଶୋଦାଙ୍କର ଚାରିପଟେ ଘେରି ରହି ନିଜ ନିଜର ସୁଖଦ ଅନୁଭୂତି ସହିତ ବର୍ତ୍ତମାନର ବିରହ ଅବସ୍ଥାକୁ ବର୍ଣ୍ଣନା ଓ ତର୍ଜମା କରୁଥିଲେ। ବ୍ରଜବାସୀମାନେ ମଧ୍ୟ ଶ୍ରୀକୃଷ୍ଣଙ୍କର ଗୁଣକୀର୍ତ୍ତନରେ ମଜି ଯାଇଥିଲେ। ଗୋବର୍ଦ୍ଧନଗିରିକୁ ଟେକି ଧରି ଇନ୍ଦ୍ରଦେବତାଙ୍କ ଗର୍ଭଗଞ୍ଜନଠାରୁ ଆରମ୍ଭ କରି କାଳୀୟ ଦଳନ, ଗୋବଚ୍ଛଲୀଳା, ଜାମଳାର୍ଜୁନ ଉଦ୍ଧାର, ବକାସୁର ଅଘାସୁର ବଦ୍ଧ ପ୍ରସଙ୍ଗ ପ୍ରଭୃତି କହି ଚାଲିଥିଲେ ସମସ୍ତେ। ଫଳବାଲି ସୁଖୀ ମଧ୍ୟ ଏହି ଅନୁଭୂତି ବର୍ଣ୍ଣନା କରିବାରୁ ବାଦ ପଡ଼ିନଥିଲା। ଫଳ ବିକି ପେଟ ପୋଷିବା ଥିଲା ସୁଖୀର କାମ। ନିମ୍ନ ଜାତିର ହୋଇଥିବାରୁ କୁଳୀନ ସମାଜରେ ମନର ଦମ୍ଭ ନେଇ ସେ ମିଶିପାରେ ନା। ଗାଁ ଗାଁ ବୁଲି ଫଳ ବିକି ଚୁପଚାପ ଚାଲିଯାଏ ସେ। ଶ୍ରୀକୃଷ୍ଣଙ୍କର ଲୀଳା ବିଷୟରେ ଢେର ଶୁଣିଥିଲା ସୁଖୀ।

0: ଖୁବ୍ ଇଚ୍ଛା ଥିଲା ତାଙ୍କୁ ମନ ପୂରାଇ ଦେଖିବାକୁ, ଟିକେ ସାନ୍ନିଧ୍ୟ ଲାଭ କରି ତୃପ୍ତ ହୁଅନ୍ତା। ହେଲେ ଯେତେବେଳେ ନନ୍ଦଘରକୁ ଫଳ ବିକିବା ପାଇଁ ଯାଏ, ସେତେବେଳେ କୌଣସି ଦାସଦାସୀ କିମ୍ବା ନିଜେ ଯଶୋଦା ଶସ୍ୟ ବିନିମୟରେ ଫଳ କିଣି ତାକୁ ବିଦା କରିଦିଅନ୍ତି। ଶ୍ରୀକୃଷ୍ଣଙ୍କ ସାନ୍ନିଧ୍ୟ ଲାଭରୁ ବଞ୍ଚିତ ହୁଏ ସୁଖୀ। ଦିନେ ଗୋପଦାଣ୍ଡରେ ଫଳ ବାଲି ଫଳ ନେବ ଫଳ ଫଳ ନେବ ଫଳ ଡାକି ଡାକି ଗଲାବେଳେ କୃଷ୍ଣ ଫଳ ବାଲିକୁ ପାଖକୁ ଡାକିଲେ। ଖୁସିରେ ଆତ୍ମହରା ହୋଇଗଲା ସେ। ଏତେ ପାଖରେ ତା କୃଷ୍ଣ, ସହାସ୍ୟ ବଦନରୁ ଆତ୍ମୀୟତାର ଭାବ ଝରି ପଡ଼ୁଛି। ଭାବ ବିହୁଳ ହୋଇଗଲା ସୁଖୀ। ଫଳପାତ୍ରରେ ଯେତେ ଫଳ ଥିଲା ସବୁ ଅଜାଡ଼ି ଦେଲା କୃଷ୍ଣଙ୍କ ପାଖରେ। ଫଳ ବିନିମୟରେ ଶସ୍ୟ ଅଞ୍ଜୁଳାଏ ଧରି ଆସିଲେ ଶ୍ୟାମସୁନ୍ଦର। ମୁଗ୍ଧ ହୋଇ ଚାହିଁ ରହିଥିଲା ସୁଖୀ। ବାଙ୍କବିହାରୀଙ୍କ ମନୋରମ ଠାଣିରେ କି ଆକର୍ଷଣ ଥିଲା କେଜାଣି, ନିଜକୁ ଅକ୍ତିଆରରେ ରଖିପାରିଲା ନାହିଁ ସୁଖୀ। ସବୁ ସଙ୍କୋଚ ଭୁଲି ପ୍ରିୟ କାହ୍ନକୁ କୋଳେଇ ନେଲା ସେ। କୃଷ୍ଣଙ୍କ କପାଳରେ ଜମି ଉଠିଥିବା ଶ୍ୱେଦବିନ୍ଦୁକୁ ନିଜ ଲୁଗାକାନିରେ ପୋଛି ଦେଇ ସ୍ନେହର ସ୍ପର୍ଶ ମାଖି ଦେଇଥିଲା। ସବୁଦିନ ପାଇଁ ସୁଖୀର ହୃଦୟଟା ବନ୍ଧା ପଡ଼ି ଯାଇଥିଲା ଶ୍ରୀକୃଷ୍ଣଙ୍କ ପାଖରେ। ଘରକୁ ଫେରି ଦେଖେ ତ ଶସ୍ୟଭରା ପାତ୍ରଟା ରତ୍ନରେ ପରିପୂର୍ଣ୍ଣ। ଯଶୋଦାଙ୍କ ପାଖରେ ବସି ଏଭଳି ଅଲୌକିକ ଲୀଳାକୁ ବର୍ଣ୍ଣନା କରୁ କରୁ ହା କୃଷ୍ଣ କହି କାନ୍ଦି ଉଠିଲା ସୁଖୀ। ଉପସ୍ଥିତ ବ୍ରଜବାସୀ ଭିଜୁଥିଲେ ଶ୍ୟାମାନୁଭୂତିର ବର୍ଷାରେ, ଝୁରି ହେଉଥିଲେ ସମସ୍ତେ। କୃଷ୍ଣଙ୍କର ବେଣୁ ଗୋପଦାଣ୍ଡର ରେଣୁ କେବଳ ବ୍ରଜବାସୀମାନଙ୍କ ପାଇଁ ନୁହେଁ, ସାଧୁସନ୍ଥଙ୍କ ପାଇଁ ମଧ୍ୟ ଥିଲା ପ୍ରଧାନ ଆକର୍ଷଣ। ତେଣୁ କୃଷ୍ଣ ମଥୁରାରେ ଥିଲେ ମଧ୍ୟ ବ୍ରଜବାସୀମାନେ ବହୁ ସାଧୁସନ୍ଥଙ୍କ ସହିତ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ ପାଇଁ ଅତି ଆଗ୍ରହରେ ଅପେକ୍ଷାରତ ଥିଲେ। ଜୟ ଶ୍ରୀକୃଷ୍ଣ ଧ୍ୱନିରେ ମୁଖରିତ ହେଉଥିଲା ପରିବେଶ। ନନ୍ଦରାଜାଙ୍କର ଡାକରାରେ ପ୍ରକୃତିସ୍ଥ ହେଲେ ଯଶୋଦା। ଶଙ୍ଖ ହୁଳହୁଳି ଶବ୍ଦରେ କୃଷ୍ଣପ୍ରେମୀମାନେ ନନ୍ଦୋତ୍ସବକୁ ସ୍ୱାଗତ କରୁଥିଲେ। ଗୋପାଙ୍ଗନାଙ୍କ ଗହଣରେ କାହ୍ନୁ ପାଇଁ ଉଦ୍ଦିଷ୍ଟ ଥିବା ସୁସଜ୍ଜିତ ଦୋଳି ପାଖକୁ ଗଲାବେଳେ ଝୁଣ୍ଟି ପଡ଼ୁଥିଲେ ଯଶୋଦା। ମନ ଝୁରୁଥିଲା ବାତ୍ସଲ୍ୟ ପ୍ରେମର ଅବୁଝା ପଣିଆରେ। କାହାର ସ୍ୱର, କିଏ ସାନ୍ତ୍ୱନା ଦେଇ ତାଙ୍କ ଦଗ୍ଧ ପ୍ରାଣକୁ ଶୀତଳ କରିବାର ପ୍ରୟାସ କରୁଛି? କେହି ଯେମିତି କହୁଛି ଶ୍ୟାମସୁନ୍ଦର କେବଳ ମଥୁରାରେ ନୁହେଁ, ଏଠି ସେଠି ସବୁଠି ଉପସ୍ଥିତ। ଚମକି ଉଠିଲେ ଯଶୋଦା। ତେବେ ଏହା ଦୈବୀବାଣୀ ନୁହେଁ ତ? ଦୋଳି ପାଖରେ ପହଞ୍ଚି ଯାଇଥିଲେ ଯଶୋଦା। ବୃନ୍ଦାବନ ବିହାରୀ ସତେ ଯେମିତି ଫୁଲଭରା ଦୋଳିରେ ଝୁଲି ଝୁଲି ମୃଦୁ ମୃଦୁ ହସୁଥିଲେ ନିଜସ୍ୱ ଢଙ୍ଗରେ। ବ୍ରଜବାସୀମାନେ ଭାବବିହଳିତ ସ୍ୱରରେ ନାଚି ନାଚି କହୁଥିଲେ ଜୟ ନନ୍ଦ ନନ୍ଦନ ଯଶୋଦା ହୃଦ ଚନ୍ଦନ ଜୟ ଗୋପୀ ବଲ୍ଲଭ ଶ୍ରୀକୃଷ୍ଣ ଜୟ ଜୟ।
1: ଶୁଣିଲେ ଆଲୋଚନା କୃଷ୍ଣସ୍ତୁ ସ୍ୱୟଂ ଭଗବାନ। ଆଲୋଚନା କରିଥିଲେ ବୈଜୟନ୍ତୀ ମିଶ୍ର। କୃଷ୍ଣଙ୍କର ବାଣୀ, କୃଷ୍ଣଙ୍କର ଲୀଳା ଯୁଗେ ଯୁଗେ ମାନବ ସମାଜକୁ ପ୍ରେମ ଶ୍ରଦ୍ଧାରେ ଉଦ୍ଭୁତ କରିବ। ସମୟ ଯାହା ହୋଇଥାଉ ନା କାହିଁକି, ତାଙ୍କ ମୁଖ ନିଃସୃତ ବାଣୀ ପ୍ରତ୍ୟେକ ମଣିଷକୁ ଏକ ନୂତନ ଜୀବନ ଜିଇଁବାରେ ପ୍ରେରଣା ଯୋଗାଇବ, ତାକୁ ଉଚିତ ମାର୍ଗରେ ପରିଚାଳିତ କରାଇବାରେ ସହାୟତା କରିବ, ଏଥିରେ ସନ୍ଦେହର ଅବକାଶ ନାହିଁ। ତେବେ ଆସନ୍ତୁ ନା ଆଜିର ପବିତ୍ର ଜନ୍ମାଷ୍ଟମୀରେ କୃଷ୍ଣ ଭକ୍ତି ରସାମୃତରେ ଅବଗାହନ କରି ଜୀବନକୁ ଧନ୍ୟ କରିବା, ସେ ଦେଖାଇଥିବା ବାଟରେ ଚାଲିବାକୁ ଚେଷ୍ଟା କରିବା। ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ପଦୁ ଝରୁଛି ମକରନ୍ଦ, ସେ ମକରନ୍ଦ ପାନ କରି ହେଳେ ତରିଲେ ଗୋପ ନାରୀ, ସେ ଗୋପ ନାରୀଙ୍କ ପୟରେ ମନମୋ ରହୁ ନିରନ୍ତରେ, ମନମୋ ନିରନ୍ତରେ ରହୁ ହା କୃଷ୍ଣ ବୁଲି ଯିବ ଯାଉ।

ପୂଜା ପର୍ବ ଓଷାବ୍ରତ ଆସିଗଲେ ଘରେ ଘରେ ଜମି ଉଠେ ଆସର। ପୂଜାର ବିଧି ବିଧାନ ସହିତ ଆନନ୍ଦ ଉଲ୍ଲାସରେ ଭରିଯାଏ ବାତାବରଣ, ଆଉ ତା ସହିତ ପରଷାଯାଏ ଭଳିକି ଭଳି ସୁସ୍ୱାଦୁ ବ୍ୟଞ୍ଜନ। ପୁରୀ କ୍ଷୀରି ଖେଚୁଡ଼ିର ମହକରେ ପେଟ ପୁରି ଉଠେ, ଓଡ଼ିଆଣୀର ରୋଷେଇ ଘର ଚଳଚଞ୍ଚଳ ହୋଇଉଠେ। ଭିନ୍ନ ଭିନ୍ନ ପର୍ବ ପାଇଁ ଓଷା ପାଇଁ ରହିଛି ଭିନ୍ନ ଭିନ୍ନ ପିଠା ପ୍ରସ୍ତୁତିର ବିଧି। ଏଇ ଯେମିତି ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା, ଚିତଉ ଅମାବାସ୍ୟାରେ ଚିତଉ ପିଠା, ଲକ୍ଷ୍ମୀ ପୂଜାରେ ମଣ୍ଡା ପିଠା, ରଜ ପର୍ବରେ ପୋଡ଼ ପିଠା, ଏମିତି ଆହୁରି ଅନେକ। ତେବେ ଆଜି ଆମେ କିଛି ପିଠା ପ୍ରସ୍ତୁତିର ବିଧି କହିବାକୁ ଯାଉଛୁ। ପ୍ରଥମେ ଛେନାପୁରର ପୋଡ଼ ପିଠା କେମିତି ପ୍ରସ୍ତୁତ କରିବେ ସେ ବିଷୟରେ କହୁଛୁ। ଏଥିପାଇଁ ଦରକାର ସାମଗ୍ରୀ ଗୁଡ଼ିକ ହେଲା ଅରୁଆ ଚାଉଳ 1 କେଜି, ଛେନା 200 ଗ୍ରାମ, ଗୁଡ଼ 250 ଗ୍ରାମ, ଘିଅ 100 ଗ୍ରାମ, ନଡ଼ିଆ 1, ଗୁଜୁରାତି 4। ଏହି ପିଠାକୁ କେମିତି ପ୍ରସ୍ତୁତ କରାଯିବ ବର୍ତ୍ତମାନ ସେ ବିଷୟରେ କହୁଛୁ। ପ୍ରଥମେ ନଡ଼ିଆକୁ ଭାଙ୍ଗି କୋରି ରଖନ୍ତୁ। ତାପରେ ଛେନାକୁ ଭଲ ଭାବରେ ଚିପୁଡ଼ି ସେଥିରୁ ପାଣି ବାହାର କରିଦିଅନ୍ତୁ। ଏହାପରେ କୋରା ନଡ଼ିଆ, ଚିନି, ଛେନା ଓ ଗୁଜୁରାତି ଗୁଣ୍ଡ କରି କଡ଼େଇରେ ଲାଲ ଲାଲ କରି ଭାଜି ଦିଅନ୍ତୁ। ଚାଉଳକୁ ଗୁଣ୍ଡ କରି ରଖନ୍ତୁ। ତାପରେ ଗୁଡ଼ରେ 1 ଗ୍ଲାସ୍ ପାଣି ଦେଇ ତାକୁ ଭଲ ଭାବରେ ଫୁଟେଇ ଦିଅନ୍ତୁ। ଗୁଡ଼ ପାଣି ଫୁଟିଲେ ସେଥିରେ ଚାଉଳ ଚୁନାକୁ ପକାଇ ଖଳି ଜନ୍ତି ଦିଅନ୍ତୁ। ଖଳି ଥଣ୍ଡା କରି ତାକୁ ଭଲ ଭାବରେ ଦଳି ଦିଅନ୍ତୁ, ଆଉ ଦେଖିବେ ଯେମିତି ସେଥିରେ ଗୁଳା ରହିନଯାଏ। ଏହି ଦଳା ଯାଇଥିବା ଖଳିକୁ ସମାନ 3 ଭାଗ କରିଦିଅନ୍ତୁ ଏବଂ ପୁର ଭଜାକୁ 2 ଭାଗ କରିଦିଅନ୍ତୁ। ଏଥର ଓଭେନରେ କଦଳୀ ପତ୍ର ଦେଇ ତା ଉପରେ ଭଲ ଭାବରେ ଘିଅ ଲଗାଇ ଦିଅନ୍ତୁ। ସେଥିରେ 1 ଭାଗ ଖଳି ରଖି ତା ଉପରେ 1 ଭାଗ ପୁର ରଖିଦିଅନ୍ତୁ। ପୁଣି ଅନ୍ୟ ଭାଗ ଖଳିକୁ ସେହି ପୁର ଉପରେ ଭଲ ଭାବରେ ଚାପି ଦେଇ ବାକି ଭାଗ ପୁରଟି ରଖିଦିଅନ୍ତୁ। ଶେଷରେ ଆଉ ଗୋଟିଏ ଖଳି ଭାଗକୁ ତା ଉପରେ ରଖି ତାକୁ ଭଲ ଭାବରେ ଚାପି ଦିଅନ୍ତୁ। ଏଥର କଦଳୀ ପତ୍ରକୁ ଘୋଡ଼େଇ ଦିଅନ୍ତୁ, ଦେଖିବେ ଯେମିତି ଖଳିଟି ପୁରା ଘୋଡ଼େଇ ହୋଇଯାଏ। ଏହାପରେ କିଛି ସମୟ ଓଭେନରେ ଏହାକୁ ବେକ୍ କରନ୍ତୁ। ମଝିରେ ଆପଣ ପିଠାଟି ହେଲା କି ନାହିଁ ଜାଣିବା ପାଇଁ ଗୋଟିଏ କଣ୍ଟା ନିଅନ୍ତୁ, ତାକୁ ସେହି ପିଠାରେ ଭର୍ତ୍ତି କରି ବାହାର କରିଦିଅନ୍ତୁ। ଯଦି କଣ୍ଟାଟିରେ କୌଣସି ଆଣ ହାତକୁ ଲାଗୁଥିବ ତାହେଲେ ପିଠାଟିକୁ ଆଉ କିଛି ସମୟ ପାଇଁ ବେକ୍ କରି ଦିଅନ୍ତୁ। ଯଦି ଆଣ ହାତରେ ଲାଗୁନଥାଏ ତାହେଲେ ଜାଣିଯିବେ ଯେ ପିଠାଟି ହେଇଗଲାଣି। ଏଥର ଓଭେନ୍ ବନ୍ଦ କରିଦିଅନ୍ତୁ। ତାପରେ ସେ ପିଠାଟିକୁ ଗୋଟିଏ ଥାଳିରେ କାଢି ତାକୁ ଛୋଟ ଛୋଟ ଖଣ୍ଡ କାଟି ଖାଇବାକୁ ଦିଅନ୍ତୁ। ପ୍ରସ୍ତୁତ ହେଇଗଲା ଆମର ଛେନାପୁରର ପୋଡ଼ ପିଠା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତର ପ୍ରଥମ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ ଇଓଏସ୍ ଫାଇଭ୍ର ସଫଳ ଉତ୍କ୍ଷେପଣ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ପ୍ରଧାନ ବିଚାରପତିମାନଙ୍କ ତିନିଦିନିଆ ସମ୍ମିଳନୀ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1282କୁ ବୃଦ୍ଧି, 5053 ଜଣ ନିଖୋଜ ଥିବା ସୂଚନା। ଉତ୍ସାହ ଉଦ୍ଦୀପନାର ସହ ଆଜି ପାଳିତ ହେଉଛି ଜନ୍ମାଷ୍ଟମୀ ପର୍ବ। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ସନ୍ଧ୍ୟାରେ ଦାନିଶ ଯୋଡ଼ିଙ୍କ ସହ ମୁକାବିଲା କରିବେ ଭାରତୀୟ ଯୋଡ଼ି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ ଇଓଏସ୍-05ର ସଫଳ ଉତ୍କ୍ଷେପଣ ନେଇ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଉତ୍କ୍ଷେପଣ ଭାରତର ମହାକାଶ କ୍ଷେତ୍ରରେ ବୃଦ୍ଧି ପାଉଥିବା ସାମର୍ଥ୍ୟ ଓ ନବସୃଜନତାର ପ୍ରତିଫଳନ। ପ୍ରଧାନମନ୍ତ୍ରୀ କହିଛନ୍ତି ଇସ୍ରୋ ଏବଂ ଭାରତୀୟ ଶିଳ୍ପ ମଧ୍ୟରେ ଭାଗିଦାରିତା ଦେଶର ମହାକାଶ ଇକୋସିଷ୍ଟମକୁ ନୂତନ ଦିଗ ପ୍ରଦାନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତର ପ୍ରଥମ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହର ସଫଳ ଉତ୍କ୍ଷେପଣ ନେଇ ମଧ୍ୟ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଆଜି ଉତ୍କ୍ଷେପଣ ହୋଇଥିବା ଇଓଏସ୍-05 ଉପଗ୍ରହ ଭାରତର ପୃଥ୍ୱୀ ନିରୀକ୍ଷଣ ସାମର୍ଥ୍ୟକୁ ବୃଦ୍ଧି କରିବା ସହ ଦେଶର ମହାକାଶ କାର୍ଯ୍ୟକ୍ରମକୁ ସହାୟତା ପ୍ରଦାନ କରିବ। ସେ କହିଛନ୍ତି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଏବଂ ଭାରତୀୟ ଶିଳ୍ପଗୁଡ଼ିକ ମଧ୍ୟରେ ସହଭାଗିତା ନବସୃଜନକୁ ବୃଦ୍ଧି କରିବା ସହ ମହାକାଶ ଲକ୍ଷ୍ୟ ପୂରଣ ଦିଗରେ ନୂତନ ସୁଯୋଗ ସୃଷ୍ଟି କରିଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମହାକାଶ ଇକୋସିଷ୍ଟମ ଆତ୍ମନିର୍ଭର ହେବା ସହ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସଫଳତା ଲାଭ କରୁଛି। ସୂଚନାଯୋଗ୍ୟ, ଆଜି ସକାଳ 2:55ରେ ଇସ୍ରୋ ପକ୍ଷରୁ GSLV F-17 ରକେଟ୍ ସାହାଯ୍ୟରେ 2376 କିଲୋଗ୍ରାମ ବିଶିଷ୍ଟ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହକୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍ରୁ ଉତ୍କ୍ଷେପଣ କରାଯାଇଥିଲା। ଉତ୍କ୍ଷେପଣର 18 ମିନିଟ୍ ପରେ ଏହି ଉପଗ୍ରହ କକ୍ଷପଥରେ ସଫଳତାର ସହ

ସ୍ଥାପିତ ହୋଇଛି। ବ୍ରିକ୍ସ ପ୍ରଧାନ ବିଚାରପତିମାନଙ୍କ ସମ୍ମିଳନୀ ନୂଆଦିଲ୍ଲୀରେ ଜାରି ରହିଛି। ଆଜିଠାରୁ ଆରମ୍ଭ ହୋଇଥିବା ସମ୍ମିଳନୀରେ ପ୍ରଧାନ ବିଚାରପତିଙ୍କ ସମେତ ବ୍ରିକ୍ସ ରାଷ୍ଟ୍ରସମୂହର ନ୍ୟାୟିକ ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି। ଆଜି ପ୍ରଥମ ଦିନରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ରୁଷ, ଚୀନ, ଇଜିପ୍ଟ, ଇଣ୍ଡୋନେସିଆ, ୟୁଏଇ, ବେଲାରୁଷ, କାଜାକସ୍ତାନ, ଦକ୍ଷିଣ ଆଫ୍ରିକା, ଇରାନ ଏବଂ ଉଜ୍ବେକିସ୍ତାନର ନ୍ୟାୟିକ ପ୍ରତିନିଧିମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ସମ୍ମିଳନୀରେ ପାରସ୍ପରିକ ନ୍ୟାୟିକ ସମ୍ପର୍କ ସୁଦୃଢ଼ କରିବା ସମ୍ପର୍କରେ ବିଚାର ବିମର୍ଶ କରାଯିବ। ଏଥିରେ ନ୍ୟାୟ ପ୍ରଦାନ, ଅନ୍ତରାଷ୍ଟ୍ରୀୟ ବିବାଦ ସମାଧାନ, ପ୍ରଯୁକ୍ତି ନେପାଳ ତିବତ ବନ୍ୟାରେ ମୃତ୍ୟୁ ସଂଖ୍ୟା 1282କୁ ବୃଦ୍ଧି ପାଇଛି। ନେପାଳ ପୁଲିସର ସୂଚନା ଅନୁଯାୟୀ ସର୍ବାଧିକ 369 ଜଣ ଚିତୱାନରେ ମୃତ୍ୟୁବରଣ କରିଛନ୍ତି। ପୂର୍ବ ନୱାଲପାର୍ସିରେ 218 ଜଣ ଏବଂ ପଶ୍ଚିମାଞ୍ଚଳରେ 208 ଜଣ, ନୂଆକଟରେ 185, ରସୁଆରେ 140, ଗୋର୍ଖାରେ 72 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କାଠମାଣ୍ଡୁରେ ଚିକିତ୍ସାଧୀନ ଅବସ୍ଥାରେ ଆଉ 2 ଜଣଙ୍କର ମୃତ୍ୟୁ ଘଟିଛି। ନେପାଳର ଜାତୀୟ ବିପର୍ଯ୍ୟୟ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁଯାୟୀ ଗତକାଲି ସନ୍ଧ୍ୟା ସୁଦ୍ଧା 5053 ଜଣ ନିଖୋଜ ଅଛନ୍ତି। ଏହି ଅବସରରେ ନେପାଳ ପକ୍ଷରୁ ନିଖୋଜଙ୍କ ପରିଚୟ ଜାଣିବା ନିମନ୍ତେ ଡିଏନ୍ଏ ଚିହ୍ନଟ ବ୍ୟବସ୍ଥା ଆରମ୍ଭ ହୋଇଛି। ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍ୱତନ୍ତ୍ର ସେବା ଯୋଗାଇଦେବା ଲାଗି ନିଷ୍ପତ୍ତି ଗ୍ରହଣ କରିଛି। ନିଖୋଜ ଥିବା ବ୍ୟକ୍ତିଙ୍କ ପ୍ରଥମ ଜୈବିକ ସମ୍ପର୍କୀୟଙ୍କ ଡିଏନ୍ଏ ଚିହ୍ନଟ ପାଇଁ କେନ୍ଦ୍ର ଓ ରାଜ୍ୟରେ ଥିବା ଫରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର ଏବଂ ଜାତୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପରୀକ୍ଷାଗାରଗୁଡ଼ିକର ସେବା ଯୋଗାଇ ଦିଆଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭାରତରେ ରହୁଥିବା ନିଖୋଜ ନାଗରିକଙ୍କ ପ୍ରଥମ ଜୈବିକ ସମ୍ପର୍କୀୟମାନେ ସେମାନଙ୍କ ଡିଏନ୍ଏ ନମୁନା ସଂଗ୍ରହ କରି ସୁବିଧାରେ ଡିଏନ୍ଏ ଚିହ୍ନଟ କରାଇପାରିବେ। ନେପାଳ ପୁଲିସର ପରାମର୍ଶ ଅନୁଯାୟୀ ନିଖୋଜଙ୍କ ପରିଚୟ ଜାଣିବା ନିମନ୍ତେ ଅଟୋସୋମାଲ ଏସ୍ଟିଆର୍ ଡିଏନ୍ଏ ଚିହ୍ନଟ ବ୍ୟବସ୍ଥା କରାଯିବ। ଏଥିଲାଗି ଏକ ସହାୟତା ନମ୍ବର ଜାରି କରାଯାଇଛି। ସେହି ନମ୍ବରଟି ହେଉଛି +9779841616095। ଅଜ୍ଞାତ ମୃତ ଶରୀରରୁ ସଂଗ୍ରହ କରାଯାଇଥିବା ଡିଏନ୍ଏ ପ୍ରୋଫାଇଲ୍ ସହିତ ତୁଳନା କରିବା ଲାଗି ନେପାଳୀ କର୍ତ୍ତୃପକ୍ଷଙ୍କୁ ଇମେଲ୍ ଜରିଆରେ ଭାରତରୁ ସଂଗୃହୀତ ଡିଏନ୍ଏ ବିବରଣୀ ପଠାଯାଇପାରିବ। ସେହି ଇମେଲ୍ ଆଇଡିଟି ହେଉଛି dnacodis@nepalpolice.gov.np। ସଂଗୃହୀତ ଡିଏନ୍ଏ ରିପୋର୍ଟର ଏକ କପି କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସକୁ ମଧ୍ୟ ପଠାଯିବା ଲାଗି ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଏକ ଇମେଲ୍ ଆଇଡି

ಸುನಿಲಿ ಪ್ರಾಯೋಜಿತ ಕಾರ್ಯಕ್ರಮ NCERT ಆಕಾಶವಾಣಿ ಬಾರಿಪದ ಸ್ಟುಡಿಯೋ ಘಟರೆ ಸಮಯ ବର୍ତ୍ତମାନ ସନ୍ଧ୍ୟା 6ଟା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ। ଭକ୍ତିଗୀତର ପ୍ରଥମ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଗାଇଛନ୍ତି ପୁରାତନ ରଚନାରୁ।

ଶୁଣିଲେ କଥାଟି ଭକ୍ତିଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କଥାଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ଅଞ୍ଜଳି ମିଶ୍ର ଗାଇଛନ୍ତି ଅରୁଣ ମତ୍ରୀଙ୍କ ରଚନାରୁ।

ହ୍ୟାଲୋ ବାରିପଦା ଶ୍ରୋତାବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15 ସକାଳ 9 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହ୍ୟାଲୋ ବାରିପଦା। ଏହି କାର୍ଯ୍ୟକ୍ରମର ପୁନଶ୍ଚ ପ୍ରସାରଣ ପ୍ରତ୍ୟେକ ବୁଧବାର ସକାଳ 8:15 9 ପର୍ଯ୍ୟନ୍ତ ଶୁଣିପାରିବେ। ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତକୁ ସାମିଲ କରିବାକୁ ଚାହୁଁଥିଲେ ପ୍ରତି ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବର ହେଉଛି 06792254105। ଆଉ ଥରେ କହି ରଖୁଛୁ ଶ୍ରୋତା ବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଟେଲିଫୋନ୍ କରନ୍ତୁ। ଟେଲିଫୋନ୍ ନମ୍ବର 06792254105।

ଡେଙ୍ଗୁ ପ୍ରତିରୋଧ ନିୟନ୍ତ୍ରଣ ବର୍ଷା ଦିନେ ଡେଙ୍ଗୁ ରୋଗର ପ୍ରାଦୁର୍ଭାବ ଅଧିକ। ଡେଙ୍ଗୁ ରୋଗର ବାହକ ଏଡିସ୍ ମଶା ଘର ମଧ୍ୟରେ ବା ଘର ନିକଟରେ କୌଣସି ସ୍ଥାନରେ ଜମିଥିବା ପରିଷ୍କାର ତଥା ସ୍ୱଳ୍ପ ପାଣିରେ ଡିମ୍ବ ଦିଏ। ଏହି ମଶା ସକାଳ ଓ ସନ୍ଧ୍ୟା ସମୟରେ ଏବଂ ଦିନବେଳେ ମଧ୍ୟ କାମୁଡ଼ିଥାଏ। ଡେଙ୍ଗୁ ପ୍ରତିରୋଧ ପାଇଁ ଘରେ ଥିବା ବିଭିନ୍ନ ପାତ୍ର ଏବଂ ଫୁଲକୁଣ୍ଡ ଆଦିରେ କିମ୍ବା ଘର ଚାରିପାଖରେ ଜମି ରହିଥିବା ପାଣିକୁ ଅନ୍ତତଃ 2-3 ଦିନରେ ଥରେ ନିଷ୍କାସନ କରିଦିଅନ୍ତୁ। ଦିନ ହେଲେ ବା ରାତି ଶୋଇବା ବେଳେ ମଶାରୀ ଟାଣି ଶୁଅନ୍ତୁ। ଜ୍ୱର, ଗଣ୍ଠି ବିନ୍ଧା, ଆଖିରେ ଯନ୍ତ୍ରଣା ହେଲେ ତୁରନ୍ତ ଡେଙ୍ଗୁ ପରୀକ୍ଷା କରି ଚିକିତ୍ସା କରନ୍ତୁ। ସରକାରୀ ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ପାଇଁ ପରୀକ୍ଷା ଓ ଚିକିତ୍ସା ବିନା ଦେୟରେ ଉପଲବ୍ଧ। ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଏତଦ୍ୱାରା ଜନସାଧାରଣ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି 21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ, ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଅନ୍ତୁ। ଗର୍ଭବତୀ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିନ୍ତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନ କର୍ମୀକୁ ସହଜ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପାପୋଛା କରନ୍ତୁ ନାହିଁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରାନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସୂଚନାରେ ଜଣାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ନିରାମୟ ଜୀବନଯାପନ କରିପାରିବା। ଆଜି ପାଇଁ ସୂଚନା ସମ୍ବାଦ ଏତିକି। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, କୃଷକଙ୍କ ସମୃଦ୍ଧି ହିଁ ଓଡ଼ିଶାର ପ୍ରଗତିର ମୂଳଦୁଆ କହିଲେ ମୁଖ୍ୟମନ୍ତ୍ରୀ। 41 ଲକ୍ଷ କୃଷକଙ୍କ ପରିବାରକୁ ପ୍ରଦାନ କଲେ 833 କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି। ସବ୍ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହରେ

ଯୋଗଦେଲେ ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟ ସରକାର ଦୁର୍ନୀତି ବିରୁଦ୍ଧରେ ଅବଲମ୍ବନ କରୁଛନ୍ତି ଶୂନ୍ୟ ସହନଶୀଳତା ଶିକ୍ଷକ ଦିବସ ଅବସରରେ ଆସନ୍ତାକାଲି 82 ଜଣଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଏବଂ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅବସରରେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ବିସ୍ତୃତ ସମ୍ବାଦ ରାଜ୍ୟ ସରକାର ଅନ୍ନଦାତାଙ୍କ ଆର୍ଥିକ ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି ଭୁବନେଶ୍ୱରସ୍ଥିତ ଓୟୁଟି କୃଷି ଶିକ୍ଷା ସଦନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆଜି 41 ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାରଙ୍କୁ 833 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି ସିଏମ୍ କିଷାନ ଅର୍ଥରାଶି କେବଳ ସହାୟତା ନୁହେଁ ବରଂ ଏହା ଚାଷୀଙ୍କ ପରିଶ୍ରମର ଉଚିତ ସମ୍ମାନ ପାରମ୍ପରିକ ଚାଷ ବ୍ୟତୀତ ଫସଲର ବିବିଧିକରଣ ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବ ରାଜ୍ୟ ସରକାର ସଦାସର୍ବଦା ଚାଷୀ ଓ ଭୂମିହୀନ ପରିବାରଗୁଡ଼ିକର କଲ୍ୟାଣ ପାଇଁ ପ୍ରତିବଦ୍ଧ କୃଷକଙ୍କ ସମୃଦ୍ଧି ଓଡ଼ିଶା ପ୍ରଗତିର ପ୍ରକୃତ ମୂଳଦୁଆ ବୋଲି ଶ୍ରୀ ମାଝୀ କହିଛନ୍ତି କୃଷକ ପରିବାରର ଆତ୍ମନିର୍ଭରଶୀଳତା ଏବଂ କୃଷିକ୍ଷେତ୍ରର ସମୃଦ୍ଧି ପାଇଁ ରାଜ୍ୟ ସରକାରଙ୍କର ନିରନ୍ତର ପ୍ରଚେଷ୍ଟା ଜାରି ରହିବ ବୋଲି ଶ୍ରୀ ମାଝୀ କହିଛନ୍ତି ସମୃଦ୍ଧ କୃଷକ ଯୋଜନାରେ ଧାନର କ୍ୱିଣ୍ଟାଲ ପିଛା ଉଚିତ ମୂଲ୍ୟ ପ୍ରଦାନ ଆନୁଷଙ୍ଗିକ କୃଷିକୁ ପ୍ରୋତ୍ସାହନ ଏବଂ କୃଷି ବିଦ୍ୟାନିଧି ମାଧ୍ୟମରେ ଚାଷୀ ପରିବାରର ସନ୍ତାନମାନଙ୍କୁ ମାଗଣା ବୈଷୟିକ ଶିକ୍ଷା ପ୍ରଦାନ କରି ଚାଷୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ କୃଷକଙ୍କ ଆୟ ବୃଦ୍ଧି କୃଷିର ଆଧୁନିକୀକରଣ ଏବଂ ଗ୍ରାମୀଣ ଅର୍ଥନୀତିକ ସୁଦୃଢ଼ କରିବା ଦିଗରେ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ଚାଷୀମାନଙ୍କୁ ସରକାରୀ ଯୋଜନାର ଲାଭ ଉଠାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ସରକାରଙ୍କର ଅଧିକାରୀ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ବନ୍ୟାଞ୍ଚଳ ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ପ୍ରତ୍ୟେକ ହିତାଧିକାରୀଙ୍କୁ ସରକାରଙ୍କ ସହାୟତା ରାଶି ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରହିଛି ଏଥିସହିତ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ରହିଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି ବିଭିନ୍ନ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ସିଏମ୍ କିଷାନ ଅର୍ଥରାଶି ପ୍ରଦାନ କରାଯାଇଛି କେନ୍ଦ୍ରାପଡ଼ା ଜିଲ୍ଲାରେ 3,033 ଜଣ ଭୂମିହୀନ ଚାଷୀ ଏବଂ 1,70,827 ଜଣ ଚାଷୀଙ୍କୁ 35 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି ଜିଲ୍ଲାର 9ଟି ବ୍ଲକର 170 ଜଣ ଚାଷୀଙ୍କ ସମେତ କୃଷି ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀମାନେ ଏଥିରେ ଉପସ୍ଥିତ ଥିଲେ ଢେଙ୍କାନାଳ ଜିଲ୍ଲାର 1,32,388 ଜଣ ଚାଷୀଙ୍କୁ ସିଏମ୍ କିଷାନ ଅର୍ଥରାଶି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାର 2,40,220 ଜଣ ଚାଷୀ ପରିବାରକୁ ମୋଟ 48,21,18,000 ଟଙ୍କା ପ୍ରଦାନ କରାଯାଇଛି କଳାହାଣ୍ଡି ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ 1,68,850 ଜଣଙ୍କୁ 34,26,69,000 ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ନୟାଗଡ଼ ଜିଲ୍ଲାର 1,61,270 ଜଣ ପଞ୍ଜିକୃତ ସିଏମ୍ କିଷାନ ଯୋଜନାରେ ଅର୍ଥରାଶି ବଣ୍ଟନ କରାଯାଇଛି ଭଦ୍ରକ ଜିଲ୍ଲାରେ 2,12,420 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 432 ଜଣ ଭୂମିହୀନ କୃଷକଙ୍କ ପରିବାରକୁ 142,69,004,000 ଟଙ୍କା ପ୍ରଦାନ କରାଯାଇଛି ଯାଜପୁର ଜିଲ୍ଲାରେ 41,35,978 କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 13,949 ଜଣ ଭୂମିହୀନ କୃଷକଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି ବରଗଡ଼ ଜିଲ୍ଲାର 1,74,798 ଜଣ ଚାଷୀଙ୍କୁ ସିଏମ୍ କିଷାନ ଅର୍ଥରାଶି ପ୍ରଦାନ କରାଯାଇଛି ମାଲକାନଗିରି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ 81,866 ଜଣ ଚାଷୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି ରାଜ୍ୟ ସରକାର ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳ ଅବଲମ୍ବନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀରେ ଆୟୋଜିତ ସବ୍ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ୟୁନିଫର୍ମ ସେବାରେ ଶୃଙ୍ଖଳା ସର୍ବୋପରି ସମ୍ଭିଧାନର ନୀତିନିୟମକୁ ଅନୁକରଣ କରି ଦକ୍ଷତାର ସହିତ ଦାୟିତ୍ୱ ନିର୍ବାହ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ

0: ଏଥିରେ ସମ୍ପୂର୍ଣ୍ଣ ଭାବରେ ଦୂରେଇ ରହିଲେ ମୁଁ ଆଶା ଏବଂ ବିଶ୍ୱାସ କରୁଛି। ଦ୍ୱିତୀୟ 3/24 ଶୃଙ୍ଖଳା ହେଉଛି ସର୍ବୋପରି, ଏଥିରେ କୌଣସି ଚାଲିଶର ପ୍ରଶ୍ନ ହେଉ ନାହିଁ। ତୃତୀୟ, ନିଜ ଦକ୍ଷତାର କେବେ ହେଲେ ବ୍ୟବହାର କରିବେ ନାହିଁ, ତେଣୁ ନିଜ ଭକ୍ତିକୁ ସମ୍ମାନ ଦେଇ ସମ୍ମିଳନ ନୀତି ନିୟମ ମଧ୍ୟରେ ଆପଣମାନେ ସମସ୍ତେ କାର୍ଯ୍ୟକ୍ରମ କରିବେ ବୋଲି ମୁଁ ଦୃଢ଼ କରିବି।
1: 2 ବର୍ଷ ପ୍ରଶିକ୍ଷଣ ପରେ ତ୍ରୟୋଦଶ ବ୍ୟାଚ୍ରେ 336 ଜଣ ପ୍ରଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ ଥାନାରେ ନିଯୁକ୍ତ ହେବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବ୍ୟାପୀ ଆସନ୍ତାକାଲି ଶିକ୍ଷକ ଦିବସ ପାଳନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆସନ୍ତାକାଲି ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ 82 ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ଏଥିରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିକ୍ଷକ ଏମ୍ଡି ଜାଫର ଆଲମ ଏବଂ ଜଗତସିଂହପୁରର ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ସମ୍ମାନିତ ହେବେ। ରାଜ୍ୟରେ ଉତ୍ସର୍ଗୀକୃତ ଶିକ୍ଷାଦାନ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍ ତିରୁମାଲା ନାୟକ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରଦ୍ଧା ଓ ଭକ୍ତିର ସହ ଆଜି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଛି। ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ ବୋଲି ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ରହିଛି। ଏହି ଅବସରରେ ପୁରୀ ଶ୍ରୀମନ୍ଦିର ସମେତ କ୍ଷୀରଚୋରା ଗୋପୀନାଥ ମନ୍ଦିର ଏବଂ ଅନ୍ୟ ମନ୍ଦିରଗୁଡ଼ିକରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେଉଛି। ପୁରୀ ଶ୍ରୀମନ୍ଦିରରେ ଆଜି ସନ୍ଧ୍ୟାଧୂପ ଶେଷ ହେବା ପରେ କୃଷ୍ଣ ଜନ୍ମନୀତି ଆରମ୍ଭ ହେବ। ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ ବଣଭୋଜି କାଳୀୟ ଦଳନ ସହ କଂସବଦ୍ଧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ମହାଜନ ସେବାୟତ ଦେବକୀ ଓ ବସୁଦେବ ବେଶରେ ଉପସ୍ଥିତ ରହି ନିଶାର୍ଦ୍ଧରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମ୍ପାଦନ କରିବା ସହ ନାଭିକଟା ମଣ୍ଡପରେ ପରମ୍ପରା ଅନୁଯାୟୀ ବିଶେଷ ପୂଜାବିଧି କରିବେ। ଶ୍ରୀକୃଷ୍ଣ ଜନ୍ମନୀତି ପାଇଁ ଆଜି ସନ୍ଧ୍ୟା 7ଟାରୁ ରାତ୍ର 12ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଉ ମନ୍ଦିରରେ ଗୋପନୀୟ ଜନ୍ମାଷ୍ଟମୀ ଦେବନୀତି ଆଜି ନିଶାର୍ଦ୍ଧରେ ଅନୁଷ୍ଠିତ ହେବ। ଏଥିରେ ପୂଜାପଣ୍ଡା ସେବାୟତ ପିତା ଏବଂ ସୁପକାର ସେବାୟତ ମା ଭାବେ ଦେବନୀତି ସମ୍ପାଦନ କରିବେ। ମଝି ଦେଉଳରେ ଜନ୍ମନୀତି ପରେ ବାଳଗୋପାଳଙ୍କ ଜୋଳାନୀତି କରାଯିବ। ପରେ ଶ୍ରୀଜୀଉଙ୍କୁ ଦହି କ୍ଷୀର ଏବଂ ସ୍ୱତନ୍ତ୍ର ମିଷ୍ଟାନ୍ନ ନୈବେଦ୍ୟ ଅର୍ପଣ କରାଯିବ। ନୟାଗଡ଼ର କଣ୍ଟିଲ ଶ୍ରୀ ନୀଳମାଧବ ପୀଠ ଏବଂ ରାଧାମୋହନ ଜୀଉ ମଠରେ ଜନ୍ମାଷ୍ଟମୀ ଉତ୍ସବ ପାରମ୍ପରିକ ରୀତିରେ ପାଳନ କରାଯାଉଛି। ଶ୍ରୀ ନୀଳମାଧବ ଜୀଉଙ୍କ ମନ୍ଦିରରେ ବିଜେ ଶ୍ରୀକୃଷ୍ଣଙ୍କ ବିଗ୍ରହ ଗୁରୁଣ୍ଡି ଗୋପାଳଜୀଙ୍କୁ ଆଜ୍ଞାମାଳ ଦେଇ ଜନ୍ମଚକଡ଼ରେ ବିଜେ କରାଯାଇଥିଲା। ପରେ ଦିଅଁ ଘରେ ଶ୍ରୀକୃଷ୍ଣ ଭୂମିଷ୍ଠ ହେବା ପର୍ଯ୍ୟନ୍ତ ସମସ୍ତ ବିଧିବ୍ୟବସ୍ଥା ଅନୁଷ୍ଠିତ ହୋଇଥିଲା। ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁସିଆପଡ଼ା ଜନିପଦା ଛକ ନିକଟସ୍ଥ 57 ନମ୍ବର ଜାତୀୟ ରାଜପଥରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ 30ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 10ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ସେଥିମଧ୍ୟରୁ 4 ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଜାରି ରଖିଛି। ବସ୍ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ରାଜ୍ୟ ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱର ସିଏସ୍ଆଇଆର୍ ଆଇଏମ୍ଟି ପ୍ରେକ୍ଷାଳୟରେ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ସାମର୍ଥ୍ୟ 2026 ଅନୁଷ୍ଠିତ ହେବ। ଏଥିରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ପରେ ବାଲେଶ୍ୱର, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନ ଜଳମଗ୍ନ ହୋଇଛି। ବାଲେଶ୍ୱର ଜିଲ୍ଲାର 5ଟି ବ୍ଲକର 214ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଯାଜପୁର ଜିଲ୍ଲାର 62ଟି ଗ୍ରାମ ଏବଂ ମୟୂରଭଞ୍ଜ ଜିଲ୍ଲାର 97ଟି ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। କୃଷକଙ୍କ ସମୃଦ୍ଧି ହିଁ ଓଡ଼ିଶାର ପ୍ରଗତିର ମୂଳଦୁଆ କହିଲେ ମୁଖ୍ୟମନ୍ତ୍ରୀ। 41 ଲକ୍ଷ କୃଷକଙ୍କ ପରିବାରକୁ ପ୍ରଦାନ କଲେ 833 କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି। ସବ୍ଇନ୍ସପେକ୍ଟରଙ୍କ

0: ଦୀକ୍ଷାନ୍ତ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। କହିଲେ ରାଜ୍ୟ ସରକାର ଦୁର୍ନୀତି ବିରୁଦ୍ଧରେ ଅବଲମ୍ବନ କରୁଛନ୍ତି ଶୂନ୍ୟ ସହନଶୀଳତା। ଶିକ୍ଷକ ଦିବସ ଅବସରରେ ଆସନ୍ତାକାଲି 82 ଜଣଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଏବଂ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅବସରରେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ।
2: ଆଜିର ପ୍ରସଙ୍ଗ ବିଷୟ ଆର୍ଥିକ ସମାବେଶୀ ପଦକ୍ଷେପରେ କୃତ୍ରିମ ବୁଦ୍ଧିମତାର ଉପଯୋଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ସୁକନ୍ୟା ଜେନା। ଦେଶର ଆର୍ଥିକ ସମାବେଶୀ ଯାତ୍ରା ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରୁଛି। ସଶକ୍ତ ଡିଜିଟାଲ, ସାର୍ବଜନୀନ ଭିତ୍ତିଭୂମି ଏବଂ କୃତ୍ରିମ ବୁଦ୍ଧିମତା ସମନ୍ୱୟ ଦ୍ୱାରା ଏହି ପରିବର୍ତ୍ତନ ଗତିଶୀଳ ହେଉଛି। ମୁଖ୍ୟତଃ ବ୍ୟାଙ୍କିଂ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ପାଇଁ ଆରମ୍ଭ ହୋଇଥିବା ଏଭଳି ପଦକ୍ଷେପ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଆଧାରିତ ଇକୋ ସିଷ୍ଟମରେ ବିକଶିତ ହୋଇଛି। ଦକ୍ଷ, ସମାବେଶୀମୂଳକ ଏବଂ ବାସ୍ତବ ସମୟ ଆର୍ଥିକ ସେବା ପ୍ରଦାନ କରିବା ଉପରେ ଏହା କେନ୍ଦ୍ରୀଭୂତ। ଡିଜିଟାଲ ଭିତ୍ତିଭୂମି, ଉନ୍ନତ ବିଶ୍ଳେଷଣ ଏବଂ ସମ୍ମତି ଭିତ୍ତିକ ତଥ୍ୟ ଆଦାନ ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ କୃତ୍ରିମ ବୁଦ୍ଧିମତା ଏଆଇ ଆର୍ଥିକ ସେବାଗୁଡ଼ିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି ଏବଂ ପରିଚାଳନାର ବ୍ୟବସ୍ଥା କରୁଛି। ସେଗୁଡ଼ିକ ମଧ୍ୟରେ ଦକ୍ଷତା ବିକାଶ, କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରିବା ଏବଂ ବ୍ୟକ୍ତିଗତ ଆର୍ଥିକ କ୍ଷେତ୍ର ସମାଧାନକୁ ତ୍ୱରାନ୍ୱିତ କରିବା ଅନ୍ତର୍ଭୁକ୍ତ। ଏଭଳି ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ହୋଇପାରିଛି। ସୂଚନା ଅସମାନତାକୁ ହ୍ରାସ କରି ପାରମ୍ପରିକ କ୍ରେଡିଟ୍ ମୂଲ୍ୟାୟନ ମଡେଲକୁ ପରିବର୍ତ୍ତିତ ଢଙ୍ଗରେ କୃତ୍ରିମ ବୁଦ୍ଧିମତା ପ୍ରବର୍ତ୍ତନ କରିପାରୁଛି, ଫଳରେ ଆର୍ଥିକ ପରିଚାଳନା କ୍ଷେତ୍ରରେ ସୃଷ୍ଟ ଆହ୍ୱାନ ସମାଧାନ ହେବା ସହ ପରିଚାଳନାଗତ ଏବଂ ନିରନ୍ତରତା ଆଧାରିତ ବିକାଶ ସମ୍ଭବ ହୋଇପାରୁଛି। ଭାରତ ଏକ ଡିଜିଟାଲ ସଶକ୍ତ ଅର୍ଥନୀତି ଆଡ଼କୁ ଅଗ୍ରଗତି କରୁଥିବାରୁ କୃତ୍ରିମ ବୁଦ୍ଧିମତା ଆର୍ଥିକ ସମାବେଶୀ କ୍ଷେତ୍ରକୁ ତ୍ୱରାନ୍ୱିତ କରୁଛି। ଏଥିସହ ଆର୍ଥିକ ଇକୋସିଷ୍ଟମକୁ ଅଧିକ ପ୍ରତିକ୍ରିୟାଶୀଳ, ସୁରକ୍ଷିତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୂପରେଖ ନିର୍ମାଣ କରାଯାଇପାରୁଛି। ଆର୍ଥିକ ସମାବେଶ ହେଉଛି ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନକୁ ସୁନିଶ୍ଚିତ କରିବା। ମୁଖ୍ୟତଃ ସମାଜର ଦୁର୍ବଳ ବର୍ଗ ଏବଂ ନିମ୍ନ ଆୟକାରୀ ଗୋଷ୍ଠୀ ଏହାର ସୁଫଳ ପାଇପାରୁଛନ୍ତି। ସମୟୋଚିତ, ପର୍ଯ୍ୟାପ୍ତ ଏବଂ ସୁଲଭ ଢଙ୍ଗରେ ସେମାନେ ଋଣ ସୁବିଧା ଉପଲବ୍ଧ କରିପାରୁଛନ୍ତି। ଏହାଦ୍ୱାରା ଦେଶରେ ଡିଜିଟାଲ ପ୍ରଥମ ବାସ୍ତବତାରେ ପରିଣତ ହୋଇଛି। ଗତ ଦଶନ୍ଧି ମଧ୍ୟରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ପରିଚୟ ଯାଞ୍ଚଠାରୁ ଆରମ୍ଭ କରି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ବିନା ପ୍ରତିବନ୍ଧକରେ ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଏହାର ଏକ ଉଦାହରଣ। ଜନଧନ ଆଧାର ମୋବାଇଲ ଜାନ୍ ହେଉଛି ଏକ ସାର୍ବଜନୀନ ବ୍ୟାଙ୍କ ଆକାଉଣ୍ଟ, ଯାହା ବାୟୋମେଟ୍ରିକ୍ ପରିଚୟ ଏବଂ ମୋବାଇଲ ନମ୍ଘର ସଂଯୋଗର ଏକ ମୂଳ ସଂସ୍କରଣ। ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କୁ ସ୍ୱତନ୍ତ୍ର ଆର୍ଥିକ ପରିଚୟ ପ୍ରଦାନ କରିବା ସହିତ ରାଜ୍ୟ ସହ ସମନ୍ୱୟ ମାଧ୍ୟମରେ ଏହାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା। ଗତ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ସୁରକ୍ଷିତ ପ୍ରମାଣୀକରଣ ପାଇଁ 144 କୋଟିରୁ ଅଧିକ ଆଧାର ନମ୍ଘର ସୃଷ୍ଟି କରାଯାଇଛି। ଜନଧନ ଆକାଉଣ୍ଟଗୁଡ଼ିକର ସଂଖ୍ୟା 2015 ମସିହାରେ 14,71,00,000 ଥିବାବେଳେ ଗତ ଏପ୍ରିଲ 29 ତାରିଖ ସୁଦ୍ଧା ଏହା 58,16,00,000 ବୃଦ୍ଧି ପାଇଛି। ଏଥିସହ ଏହି ସମୟ ସୁଦ୍ଧା ମୋଟ ଜମା ପରିମାଣ 3,02,000 କୋଟି ଟଙ୍କାରେ ପହଞ୍ଚିଛି। ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କୁ ଆନୁଷ୍ଠାନିକ ଭାବେ ଦେଶର ଅର୍ଥନୀତିରେ ସାମିଲ କରିବାରେ ଏହା ପ୍ରମାଣ କରୁଛି। ସେହିଭଳି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇ ମାଧ୍ୟମରେ ଆର୍ଥିକ କାରବାର ଅଧିକ ସହଜ ଓ ସୁଗମ ହୋଇପାରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା 2,264,11,00,000 ୟୁପିଆଇ ମାଧ୍ୟମରେ ପ୍ରାୟ 29,53,00,000 ଆର୍ଥିକ କାରବାର ହୋଇଛି। ଏହି ପ୍ଲାଟଫର୍ମରେ 691 ବ୍ୟାଙ୍କ ସାମିଲ ହୋଇଛନ୍ତି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ଡିବିଟି ମାଧ୍ୟମରେ ସରକାରୀ ସବ୍ସିଡି ଏବଂ କଲ୍ୟାଣକାରୀ ସୁଫଳ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେଉଛି। ଏହି ଯୋଜନା ଅଧୀନରେ ଗତ ଜାନୁଆରୀ ସୁଦ୍ଧା 49,09,000 କୋଟି ଟଙ୍କା ସ୍ଥାନାନ୍ତରିତ ହୋଇଛି। ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ସେବାରେ ଆଞ୍ଚଳିକ ଭାଷା ବ୍ୟବହାର ବୃଦ୍ଧି ଲକ୍ଷ୍ୟ ନେଇ ଗତ ଫେବୃୟାରୀ ମାସରେ ଡିଜିଟାଲ ଇଣ୍ଡିଆ ଭାଷିଣୀ ବିଭାଗ ଏବଂ ଆର୍ବିଆଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦେଶର ସମସ୍ତ 22 ଅନୁସୂଚିତ ଭାରତୀୟ ଭାଷାରେ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ସେହିଭଳି ଆର୍ବିଆଇ ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବା, ଦକ୍ଷତା ବିକାଶ ଏବଂ ଫିନ୍ଟେକ୍ କ୍ଷେତ୍ରରେ ଉପଭୋକ୍ତାଙ୍କୁ ସୁଫଳ ପ୍ରଦାନ କରିବା ଲକ୍ଷ୍ୟରେ ନିୟାମକ ସ୍ୟାଣ୍ଡବକ୍ସ ଆର୍ଏସ୍ ବ୍ୟବସ୍ଥା ପ୍ରଚଳନ କରିଛି। ଗତବର୍ଷ ଅକ୍ଟୋବର ମାସରେ ଘୋଷିତ ହୋଇଥିବା ମିଶନ ଡିଜିଟାଲ ଶ୍ରମ ସେତୁ ହେଉଛି କୃତ୍ରିମ ବୁଦ୍ଧିମତା ଚାଳିତ ଏକ ବ୍ୟବସ୍ଥା, ଯାହାକି

0: ଅଣସଂଗଠିତ କ୍ଷେତ୍ରର କର୍ମଚାରୀଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି। ଏଥିସହ ବୀମା, ପେନ୍ସନ୍ ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରକୁ କୃତ୍ରିମ ବୁଦ୍ଧିମତା ଆଧାରିତ ଇକୋସିଷ୍ଟମ ଅଧିକ ସହଜ ଏବଂ ସୁଗମ କରିପାରିଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ କୃତ୍ରିମ ବୁଦ୍ଧିମତା ନେତୃତ୍ୱାଧୀନ ଆର୍ଥିକ ସମାବେଶୀ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଆର୍ଥିକ ସମାବେଶୀ ପଦକ୍ଷେପରେ କୃତ୍ରିମ ବୁଦ୍ଧିମତାର ଉପଯୋଗ। ଆଲକ୍ଷ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁକନ୍ୟା ଜେନା।
2: ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ ରାତି 7:00। ପ୍ରଚାର କରୁଛୁ ଆଜିର ଆଦିବାସୀ ସଂଯୁକ୍ତ କାର୍ଯ୍ୟକ୍ରମ।
3: ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ସୁରେନ୍ଦ୍ରନାଥ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।

ସୁରେନ୍ଦ୍ରନାଥ ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ନେତ୍ରାନନ୍ଦ ସିଂ, ଲକ୍ଷ୍ମୀକାନ୍ତ ସିଂ, ସଚିନ୍ଦ୍ରନାଥ ସିଂ, ସୀତାରାମ ସିଂ, ସମନାଥ ସିଂ, ରଶ୍ମିତା ସିଂ, ସଞ୍ଜିତା ସିଂ, ରୈବାରୀ ସିଂ ଏବଂ ସୁଚିସ୍ମିତା ସିଂ।

0: ଶୁଣିଲେ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଗୁରୁଦିବସ ପାଳନ ଅବସରରେ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ସୀମା 62କୁ ବୃଦ୍ଧି କରିବା ନେଇ 7ଟି ରାଜ୍ୟକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ହୀରା ଶିଳ୍ପ କ୍ଷେତ୍ରରେ ଭାରତ ଏବଂ ବେଲଜିୟମର ପାରସ୍ପରିକ ସହଯୋଗ ଉପରେ ଆଲୋକପାତ କଲେ ବେଲଜିୟମ ପ୍ରଧାନମନ୍ତ୍ରୀ। ନିଶାବର୍ଜନ ସହ ଦେଶ ବିକାଶରେ ଯୋଗଦାନ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ଏବଂ ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ମିଳିତ ପୁରୁଷ ବର୍ଗ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ଯୋଡ଼ି। ଦେଶବ୍ୟାପୀ ଆସନ୍ତାକାଲି ଗୁରୁଦିବସ ପାଳନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆସନ୍ତାକାଲି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ 82 ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ଏଥିରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶିକ୍ଷକ ଏମ୍ଡି ଜାଫର ଆଲାମ ଏବଂ ଜଗତସିଂହପୁର ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦ

ରାଜ ଉମାକାନ୍ତ ନାୟକ ସମ୍ମାନିତ ହେବେ। ରାଜ୍ୟରେ ଉତ୍ସର୍ଗୀକୃତ ଶିକ୍ଷାଦାନ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍ ତିରୁମାଲା ନାୟକ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟାୟିକ ଅଧିକାରୀମାନଙ୍କର ଅବସର ବୟସ ସୀମା 60ରୁ 62 ବର୍ଷକୁ ବୃଦ୍ଧି କରିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ 7 ରାଜ୍ୟ ପାଇଁ ଏହି ରାୟ ପ୍ରଦାନ କରିଛନ୍ତି। ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ସିକ୍କିମ୍, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ସରକାର ସେବା ଆଇନ ପରିବର୍ତ୍ତନ କରି ଏହି ଅବସର ବୟସ 62 ବର୍ଷ ବୃଦ୍ଧିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମ୍ପୃକ୍ତ ହାଇକୋର୍ଟ ସେମାନଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟ ପ୍ରସ୍ତୁତି ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇପାରିବ। ଗତ ମାର୍ଚ୍ଚ 31 ସୁଦ୍ଧା ଅବସର ଗ୍ରହଣ କରିଥିବା ନ୍ୟାୟିକ ଅଧିକାରୀଙ୍କ କ୍ଷେତ୍ରରେ କାର୍ଯ୍ୟରେ ପୁନଃ ଯୋଗଦେବା ନେଇ ରାୟରେ ଉଲ୍ଲେଖ କରାଯାଇଛି। ତେବେ ସମ୍ପୃକ୍ତ ଅଧିକାରୀ କୌଣସି ସରକାରୀ ଲାଭଜନକ ପଦପଦବୀରେ ସମ୍ପୃକ୍ତ ନଥିବେ। ସମ୍ପୃକ୍ତ ରାଜ୍ୟ ସରକାରଗୁଡ଼ିକୁ ସୁପ୍ରିମକୋର୍ଟ ଏଥିପାଇଁ 2 ସମୟ ପ୍ରଦାନ କରିଛନ୍ତି। ଏଥିସହ କୋର୍ଟରେ ଏକ ନିର୍ଦ୍ଦେଶ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ହାଇକୋର୍ଟଗୁଡ଼ିକରେ ବିଚାରପତିଙ୍କ ଅଭାବ ଏବଂ ମଞ୍ଜୁରୀପ୍ରାପ୍ତ ପଦବୀ ତଥା କାର୍ଯ୍ୟଭାର ମଧ୍ୟରେ ରହୁଥିବା ବ୍ୟବଧାନକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ଅଦାଲତ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଶ୍ରୀରାମ ବାଣିଜ୍ୟ କଲେଜ ଏସ୍ଆର୍ସିସିର ଶତବାର୍ଷିକ ସମାରୋହରେ ଯୋଗଦେବା ସହ ସମାବେଶକୁ ସମ୍ବୋଧନ କରିବେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏହି କଲେଜ ଦେଶର ଉଚ୍ଚଶିକ୍ଷାର ପ୍ରମୁଖ ପ୍ରତିଷ୍ଠାନ ମଧ୍ୟରେ ଅନ୍ୟତମ। ବାଣିଜ୍ୟ, ଅର୍ଥନୀତି ତଥା ପରିଚାଳନା କ୍ଷେତ୍ରରେ ଶିକ୍ଷା ପ୍ରଦାନରେ ଏହା ଏକ ମାନ୍ୟତାପ୍ରାପ୍ତ ଶିକ୍ଷା ପ୍ରତିଷ୍ଠାନ। 1926 ପ୍ରଖ୍ୟାତ ଶିଳ୍ପପତି ତଥା ସମାଜସେବୀ ସାର୍ ଶ୍ରୀରାମଙ୍କ ଦ୍ୱାରା ଏହି କଲେଜ ପ୍ରତିଷ୍ଠିତ ହୋଇଥିଲା। ଶତାବ୍ଦୀ ଧରି ଏହି ପ୍ରତିଷ୍ଠାନରୁ ଶିକ୍ଷାପ୍ରାପ୍ତ ବହୁ ବିଦ୍ୱାନ, ବୃତ୍ତିଧାରୀ, ପ୍ରଶାସକ, ଉଦ୍ୟୋଗୀ, ନୀତି ନିର୍ଦ୍ଧାରକ ଏବଂ ରାଷ୍ଟ୍ର ନିର୍ମାତା ସମାଜକୁ ମାର୍ଗଦର୍ଶନ କରିଛନ୍ତି। ମହାକାଶ କ୍ଷେତ୍ରରେ ଭାରତ ଫ୍ରାନ୍ସ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ଫ୍ରାନ୍ସ ପ୍ରତିପକ୍ଷ ପ୍ରଫେସର ଫିଲିପ୍ ବ୍ୟାପ୍ଟିଷ୍ଟ ସହ ଆଲୋଚନା କରିଛନ୍ତି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ଆଲୋଚନାରେ ଆଧୁନିକ ମହାକାଶ ପ୍ରଯୁକ୍ତି ବିଦ୍ୟା, ମହାକାଶ କ୍ଷେତ୍ରକୁ ମାନବ ଉଡ଼ାଣ ତଥା ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଉଭୟ ଦେଶର ସଂସ୍ଥା ଏବଂ ଉଦ୍ୟୋଗ କ୍ଷେତ୍ର ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମତ ବିନିମୟ ହୋଇଛି। ପ୍ୟାରିସ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ମହାକାଶ ସମ୍ମିଳନୀରେ ଭାରତର ଅଂଶଗ୍ରହଣ ଏବଂ ବେଙ୍ଗାଲୁରୁ ମହାକାଶ ଏକ୍ସପୋରେ ଫ୍ରାନ୍ସର ଅଂଶଗ୍ରହଣ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଫ୍ରାନ୍ସର ମହାକାଶ ବିଭାଗ ମନ୍ତ୍ରୀ ପ୍ରଫେସର ବ୍ୟାପ୍ଟିଷ୍ଟ ଚଳିତ ମାସ ଶେଷ ଆଡ଼କୁ ଭାରତ ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ବେଙ୍ଗାଲୁରୁ ମହାକାଶ ଏକ୍ସପୋ ଆସନ୍ତା 7ରୁ 9 ପର୍ଯ୍ୟନ୍ତ ଏବଂ ପ୍ୟାରିସ୍ ଆନ୍ତର୍ଜାତିକ ମହାକାଶ ସମ୍ମିଳନୀ ଆସନ୍ତା 9 ଆରମ୍ଭ ହେବା ନେଇ ସ୍ଥିର ହୋଇଥିବା ଜଣାପଡ଼ିଛି। ନୂଆଦିଲ୍ଲୀରେ 3-ଦିନିଆ ବ୍ରିକ୍ସ ମୁଖ୍ୟ ବିଚାରପତିଙ୍କ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ଭାରତର ପ୍ରଧାନ ବିଚାରପତିଙ୍କ ସମେତ ବ୍ରିକ୍ସ ସଦସ୍ୟ ଏବଂ ଅଂଶୀଦାର ରାଷ୍ଟ୍ରଗୁଡ଼ିକର ମୁଖ୍ୟ ତଥା ବରିଷ୍ଠ ନ୍ୟାୟିକ ଅଧିକାରୀମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ଦିନରେ ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ରୁଷ, ଚୀନ, ସଂଯୁକ୍ତ ଆରବ ଏମିରେଟ୍ସ, ଦକ୍ଷିଣ ଆଫ୍ରିକା, ଇରାନ୍ ଓ ଉଜ୍ବେକିସ୍ତାନ ସମେତ ବିଭିନ୍ନ ଦେଶର ନ୍ୟାୟିକ ପ୍ରତିନିଧିମଣ୍ଡଳୀର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ମତ ବିନିମୟ କରିଛନ୍ତି। ସଦସ୍ୟ ତଥା ଅଂଶୀଦାର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ନ୍ୟାୟିକ ସହଯୋଗକୁ ସୁଦୃଢ଼ କରିବା, ଦକ୍ଷତା ବୃଦ୍ଧି, ଉନ୍ନତ ପ୍ରଯୁକ୍ତି ବିଦ୍ୟା ଉପଯୋଗ, ତ୍ୱରିତ ନ୍ୟାୟ ପ୍ରକ୍ରିୟା ଏବଂ ବିଭିନ୍ନ ଦେଶର ସର୍ବୋତ୍ତମ ଆଇନଗତ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରାଯାଉଛି। ହୀରାଶିଳ୍ପ କ୍ଷେତ୍ରରେ ଭାରତ ଏବଂ ବେଲ୍ଜିୟମ୍ର ପାରସ୍କରିକ ସହଯୋଗ ଉପରେ ବେଲ୍ଜିୟମ୍ ପ୍ରଧାନମନ୍ତ୍ରୀ ବାର୍ଟ ଡେ ୱେଭର୍ ଆଲୋକପାତ କରିଛନ୍ତି। ମୁମ୍ବାଇରେ ଭାରତ ଡାଇମଣ୍ଡ ବୋର୍ଡ ଆଲୋଚନା ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ୱେଭର କହିଛନ୍ତି ଏହି ସହଭାଗିତା ପାରସ୍କରିକ ବିଶ୍ୱାସ, ସ୍ୱଚ୍ଛତା ଏବଂ ସହଯୋଗ ଉପରେ ପର୍ଯ୍ୟବେସିତ। ମୁମ୍ବାଇ ଏବଂ ଆଣ୍ଟୋୱେର୍ଫ ବିଶ୍ୱର ହୀରା ରାଜଧାନୀ ଭାବେ ପରିଚିତ ବୋଲି ଶ୍ରୀ ୱେଭର ବର୍ଣ୍ଣନା କରିଛନ୍ତି। ଏ କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ଏକ କର୍ମଶାଳା ଏବଂ ଆଣ୍ଟୋୱେର୍ଫକୁ ସଂଯୋଗକାରୀ ଅଞ୍ଚଳ ଭାବେ ସେ ଅଭିହିତ କରିଛନ୍ତି। ମୁମ୍ବାଇରେ ସ୍ଥାପିତ ନୂତନ ଏଚ୍ଆର୍ଡି ଆଣ୍ଟୋୱେର୍ଫ କାର୍ଯ୍ୟାଳୟ ଦୁଇ ରାଷ୍ଟ୍ର ମଧ୍ୟରେ ହୀରା ବାଣିଜ୍ୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଭାରତ ୟୁରୋପୀୟ

0: ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଭିନ୍ନ କ୍ଷେତ୍ରରେ ବ୍ୟବସାୟକୁ ଅଧିକ ତ୍ୱରାନ୍ୱିତ କରିବ। ସମାବେଶକୁ ସମ୍ବୋଧନ କରି ରତ୍ନ ଏବଂ ଅଳଙ୍କାର ରପ୍ତାନୀ ପ୍ରୋତ୍ସାହନ ପରିଷଦର ଅଧ୍ୟକ୍ଷ କିରିଟ ବଂଶାଲି କହିଛନ୍ତି, ଗତ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ରତ୍ନ ଅଳଙ୍କାର କ୍ଷେତ୍ରରେ ବାଣିଜ୍ୟ କାରବାର 3.5 ବିଲିୟନ୍ ଡଲାରରେ ପହଞ୍ଚିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ନିଶା ବର୍ଜନ ଏବଂ ଦେଶ ବିକାଶରେ ଯୋଗଦାନ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟ ପରିସରରେ ଥିବା କେନ୍ଦ୍ରୀୟ ଉପକରଣ ପ୍ରୟୋଗଶାଳାର ଅତ୍ୟାଧୁନିକ ଗବେଷଣାତ୍ମକ ଉପକରଣ ବ୍ୟବସ୍ଥାର ଉଦ୍ଘାଟନ କରିବା ଅବସରରେ ଉପରାଷ୍ଟ୍ରପତି ଏହା କହିଛନ୍ତି। ସେ କହିଛନ୍ତି, ପ୍ରତିଷ୍ଠାନ ପରିସରର ସୁରକ୍ଷା ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ। ବିଶ୍ୱବିଦ୍ୟାଳୟର 143 ବର୍ଷର ଗୌରବଯାତ୍ରା ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି କହିଛନ୍ତି, 80% କେନ୍ଦ୍ରୀୟ ପାଣ୍ଠି ଦ୍ୱାରା ଏହା ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରି ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରୁଛି। ଆଜି ଉଦ୍ଘାଟିତ ହୋଇଥିବା ବ୍ୟବସ୍ଥାଗୁଡ଼ିକ ଜୀବ ରସାୟନ ପଦାର୍ଥ ବୈଷୟିକ ତଥା ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ଗବେଷଣା ଦକ୍ଷତାକୁ ଅଧିକ ବ୍ୟାପକ କରିବ ବୋଲି ଉପରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଏହି ଅବସରରେ ଶ୍ରୀ ରାଧାକ୍ରିଷ୍ଣନ ବିଶ୍ୱବିଦ୍ୟାଳୟର ପ୍ରଯୁକ୍ତି ବିଦ୍ୟା ନବସୃଜନ ପ୍ଲାଟଫର୍ମର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଶାରୀରିକ ସୁସ୍ଥତା, କ୍ରୀଡ଼ା ଓ ବିଭିନ୍ନ ବର୍ଗର ଅଂଶଗ୍ରହଣ ମାଧ୍ୟମରେ ସ୍ୱାସ୍ଥ୍ୟ ଓ ନିଶାମୁକ୍ତ ଯୁବବର୍ଗଙ୍କୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଆସନ୍ତା ରବିବାର ଦିନ ସୁରଟଠାରେ ଫିଟ୍ ଇଣ୍ଡିଆ ସଣ୍ଡେ ଜନ ସାଇକେଲ କାର୍ଯ୍ୟକ୍ରମର 99ତମ ସଂସ୍କରଣ ଆୟୋଜିତ ହେବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ସଣ୍ଡେ ଜନ ସାଇକେଲ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ଶାରୀରିକ ସୁସ୍ଥତା କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ଫିଟ୍ ଇଣ୍ଡିଆ ମାଧ୍ୟମରେ ସ୍ୱାସ୍ଥ୍ୟ, ବିଶ୍ୱସନୀୟତା ଓ ଶୃଙ୍ଖଳାର ଏକ ନୂତନ ପିଢ଼ି ସୃଷ୍ଟି କରିବ, ଯାହା ବିକଶିତ ଭାରତର ପ୍ରତିବଦ୍ଧତାକୁ ପୂରଣ କରିପାରିବ। ଏହି ସଂସ୍କରଣର ବାର୍ତ୍ତା ରହିଛି, ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବବର୍ଗ। ଜମ୍ମୁ କାଶ୍ମୀରର ବଡ଼ଗାମ୍ ଜିଲ୍ଲା ଅନ୍ତର୍ଗତ ଅସ୍ଦରଗଲ୍ଲି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଶ୍ରୀନଗରସ୍ଥିତ ଚିନ୍ନାର କର୍ପସ୍ ଜଣେ ମୁଖପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆତଙ୍କବାଦୀର ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ସେଠାରେ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା। ଏଥିରେ ଭାରତୀୟ ସେନା, ଜମ୍ମୁ କାଶ୍ମୀର ପୁଲିସ୍ ଏବଂ ସିଆର୍ପିଏଫ୍ ସାମିଲ ହୋଇଥିଲେ। ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟାୟକୁ ଭାରତୀୟ ପୁରୁଷ ଯୋଡ଼ି ଉନ୍ନୀତ ହୋଇଛନ୍ତି। ଆଜି ଖେଳାଯାଇଥିବା ମ୍ୟାଚ୍ରେ ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ି ଡେନମାର୍କର ଖେଳାଳିଙ୍କୁ ସିଧାସଳଖ 21-13, 16-21 ଏବଂ 21-18 ସେଟ୍ରେ ପରାସ୍ତ କରିଛନ୍ତି। ଟି20 ମହିଳା ଏସୀୟ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଗ୍ରୁପ୍ ବି ପର୍ଯ୍ୟାୟ ମ୍ୟାଚ୍ ଆଜି ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଇଣ୍ଡୋନେସିଆ ମଧ୍ୟରେ ମୁକାବିଲା ହେବ। ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ରାତି 8ଟାରେ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଭାରତ ହଂକଂକୁ 137 ରନ୍ରେ ପରାସ୍ତ କରିଛି। ଆସନ୍ତାକାଲି ଭାରତ ପାକିସ୍ତାନ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗୁରୁଦିବସ ପାଳନ ଅବସରରେ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ସୀମା 62କୁ ବୃଦ୍ଧି କରିବା ନେଇ 7ଟି ରାଜ୍ୟକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ହୀରାଶିଳ୍ପ କ୍ଷେତ୍ରରେ ଭାରତ ଏବଂ ବେଲ୍ଜିୟମ୍ର ପାରସ୍କରିକ ସହଯୋଗ ଉପରେ ଆଲୋକପାତ କଲେ ବେଲ୍ଜିୟମ୍ ପ୍ରଧାନମନ୍ତ୍ରୀ। ନିଶାବର୍ଜନ ସହ ଦେଶ ବିକାଶରେ ଯୋଗଦାନ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ଏବଂ ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମିଳିତ ପୁରୁଷ ବର୍ଗ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ଯୋଡ଼ି। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ପାଠୀ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। କେନ୍ଦୁଝର ଷ୍ଟାଡିୟମ୍ରେ 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମାଟିର ବୀରପୁତ୍ରମାନଙ୍କ ଅମରଗାଥା ସ୍କରଣ କରିଥିଲେ। 1999 ଅପରେସନ୍ ବିଜୟର ଅମର ଶହୀଦ ଚମ୍ପୁଆ ଉପଖଣ୍ଡର ମାତ୍ର 25 ବର୍ଷୀୟ ବୀର ସୈନିକ କାର୍ଗିଲ୍ ଯୁଦ୍ଧର ସବୁଠାରୁ ଦୁର୍ଗମ ପଏଣ୍ଟ 4875ରେ ମାତୃଭୂମି ପାଇଁ ଦେଇଥିବା ଆତ୍ମବଳିଦାନକୁ ସେ ମନେ ପକାଇଥିଲେ। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ,
3: ଦେଖନ୍ତୁ ଏ 80ତମ ସ୍ୱାଧୀନତା ଦିବସରେ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଶୁଭେଚ୍ଛା ଜ୍ଞାପନ କରୁଛି।

0: ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୂରଦୃଷ୍ଟି ସମ୍ପୂର୍ଣ୍ଣ ନେତୃତ୍ୱରେ ଭାରତ ଆଗଉ ଥିବା ସମୟରେ ଏ ମାଟିର ସୁଯୋଗ୍ୟ ସନ୍ତାନ ଆମ ସମସ୍ତଙ୍କର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଳିଷ୍ଠ ନେତୃତ୍ୱ ତଥା ତାଙ୍କର କର୍ମନିଷ୍ଠା ତାଙ୍କର ଦକ୍ଷତା କାରଣରୁ ଓଡ଼ିଶାରେ ମଧ୍ୟ ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି। ମୁଁ ନିଶ୍ଚିନ୍ତ ଗର୍ବ ଅନୁଭବ କରିବି ଏ କେଉଁଝର ମାଟି ପବିତ୍ର ମାଟି ମା ତାରିଣୀଙ୍କର ମାଟିରେ ଆଜି ମୋତେ ଏ ସ୍ୱାଧୀନତା ଦିବସ ପାଳନ କରିବାର ଅବସର ମିଳିଥିବାରୁ ମୁଁ ନିଜକୁ ଧନ୍ୟବାଦ କରୁଛି।
1: ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ କେନ୍ଦୁଝର ଅଡିଟୋରିୟମ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦୁଝର ଜିଲ୍ଲାର 450,000 ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ 5,000 ଟଙ୍କା ଲେଖାଏଁ ପଠାଯାଇଛି ବୋଲି କହିଥିଲେ।
2: 3,26,000 ସୁଭଦ୍ରା ଭଉଣୀ ମାନଙ୍କୁ 5,000 ଲେଖାଏଁ ତାଙ୍କର ଯୋଉ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି। କେଉଁଝରରେ ମଧ୍ୟ 4,50,000 ସୁଭଦ୍ରା ଭଉଣୀ ମାନଙ୍କୁ ଡିବିଡି ମାଧ୍ୟମରେ ପ୍ରଦାନ କରାହେଲା। ଆମ ପାଇଁ ରାଜ୍ୟ ପାଇଁ ଗୋଟେ ଶୁଭଙ୍କର କଥା ଏବଂ ସମଗ୍ର ଭାରତବର୍ଷରେ ସୁଭଦ୍ରା ଭଉଣୀ ମାନଙ୍କୁ ଯୋଉ ଦିଆହଉଛି ସେଟା କୌଣସି ରାଜ୍ୟରେ ଦିଆହଉଛି ଓଡ଼ିଶାରେ ଏତେ ସଂଖ୍ୟକ 3,26,000 ଭଉଣୀମାନଙ୍କୁ ଦିଆହେଉଛି ନିଶ୍ଚିତ ଭାବରେ ଆମେ ସମସ୍ତେ ଗର୍ବ।
1: ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ଏକ ବିଶାଳ ଓ ଭବ୍ୟ ତ୍ରିରଙ୍ଗା ଯାତ୍ରା ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ବିଶାଲ ସିଂ ଆନୁଷ୍ଠାନିକ ଭାବେ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ଅଂଶଗ୍ରହଣକାରୀମାନେ ହାତରେ ଜାତୀୟ ପତାକା ଧରି ଭାରତ ମାତା କି ଜୟ ଓ ବନ୍ଦେ ମାତରମ୍ ନାରାରେ ସମଗ୍ର ସହରକୁ କମ୍ପିତ କରିଥିଲେ। ଷ୍ଟାଡିୟମ୍ରୁ ବାହାରି ଏହି ଶୋଭାଯାତ୍ରା ସହରର ପ୍ରମୁଖ ଛକ ପରିକ୍ରମା କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ଜାତୀୟତା ବୋଧ ଓ ଦେଶପ୍ରେମର ବାର୍ତ୍ତା ବାଣ୍ଟିଥିଲା। ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡକ୍ଟର ବିଜୟଭୂଷଣ ନନ୍ଦଙ୍କ ଦୁଇଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଥମ ଦିନ ଘସିପୁରା ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟକୁ ପରିଦର୍ଶନ କରି ବିଭିନ୍ନ ପରିସଂଖ୍ୟାନ ସର୍ଭେ ଓ ଯୋଜନା କାର୍ଯ୍ୟକାରିତାର ସମୀକ୍ଷା କରିବା ସହ ଆନନ୍ଦପୁର ବ୍ଲକର ଜାତୀୟ ନମୁନା ସର୍ବେକ୍ଷଣ କ୍ଷେତ୍ର କାର୍ଯ୍ୟ ବୁଲି ସମୀକ୍ଷା କରିଥିଲେ। ଡକ୍ଟର ନନ୍ଦ କେନ୍ଦୁଝରସ୍ଥିତ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉଭୟ ଯୋଜନା ଓ ପରିସଂଖ୍ୟାନ ଶାଖା ପରିଦର୍ଶନ କରିବା ସହ ଯୋଜନା ଓ ସଂଯୋଜନା ବିଭାଗ ଏବଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ସର୍ଭେ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକାରୀ ଓ କର୍ମଚାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। କୁଷ୍ଠମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅଧୀନରେ କେନ୍ଦୁଝର ଜିଲ୍ଲାର କୁଷ୍ଠରୋଗ ଚିହ୍ନଟ ଓ ସଚେତନତା ଅଭିଯାନ 17 ଅଗଷ୍ଟରୁ 31 ଅଗଷ୍ଟ ତାରିଖ ଯାଏ ଚାଲିଥିଲା। ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର 2 ବ୍ଲକ ସାହାରପଡ଼ା ଓ ପାଟନା ବ୍ଲକ ଏବଂ ଗୋଟିଏ ସହରାଞ୍ଚଳ ବଡ଼ବିଲ୍ରେ ପାଖାପାଖି 3,09,000 ଲୋକଙ୍କ ଘରକୁ ଘର ଯାଇ ଲୋକଙ୍କ ଦେହରେ ଲକ୍ଷଣକୁ ଦେଖିଥିଲେ। କେନ୍ଦୁଝରର ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ନିଆଯାଉଥିବା ପଦକ୍ଷେପକୁ ଆଉ ଏକ ବଡ଼ ସଫଳତା ମିଳିଛି। ଡାବରଚୁଆ ପାର୍କର ବିକାଶ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ବ୍ୟାପକ ସୁବିଧା ସୁଯୋଗର ବ୍ୟବସ୍ଥା ନିମନ୍ତେ ଆନୁମାନିକ 5,99,000 ଟଙ୍କାର ପ୍ରଶାସନିକ ଅନୁମୋଦନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲା ପ୍ରଶାସନର ସକ୍ରିୟ ପ୍ରୟାସ ଫଳରେ ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନାକୁ ଅଧିକ ମଜବୁତ କରିବା ଓ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
3: ଶେଷ ହେଲା ଜିଲ୍ଲା ହାଲଚାଲ ଆକାଶବାଣୀ କଟକ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।
6: APK

ଅନେକ ଥର ଶୁଣିଛି ସେ ସ୍ୱର, ସେ ସ୍ୱର ସଂଶୟର, ସେ ସ୍ୱର ସମ୍ବେଦନର, ପୁଣି କେବେ କେମିତି ସମ୍ମୋହନର। ହେ କୃଷ୍ଣ କହ୍ନେଇ, କେତେ ଆଉ ଦୁଃଖ ଦବ ପ୍ରଭୁ, ଏ ଯନ୍ତ୍ରଣାର କାରାଗାରରୁ କେବେ ମୁକ୍ତି ଦବ। ଗୋଟେ ଭଉଣୀ ତାର ପ୍ରତିଶ୍ରୁତି ପାଇଁ ସାତଟି ସନ୍ତାନକୁ ହରାଇ ମାତୃତ୍ୱର ଅନ୍ତର୍ଦାହରେ ଜର୍ଜରିତ ନିଷ୍ପେଷିତ, ଏ କରୁଣ ଆତ୍ମଚିତ୍କାର ତମ କାନକୁ କଣ ଶୁଭ ନାହିଁ କେଶବ? ହଁ ଶ୍ରୋତା ବନ୍ଧୁ, ସେଇ ପ୍ରତିଶ୍ରୁତିରେ ବଞ୍ଚିଛି ଏ ଜୀବନ, ଦେଇଛି ଯାତନା, ପାଇଛି ଆତ୍ମୀୟତା। କଂସର ବନ୍ଦିଶାଳା ଆଉ ଦେବକୀଙ୍କର ନିରବ ଯନ୍ତ୍ରଣା ସବୁ ଯେମିତି ବିଲୀନ ହେଇଯାଇଛି ଯମୁନାର ଉଜ୍ଜଳି ନଈରେ, ଆଲୋକିତ ହେଇଛି ଗୋପପୁର, ଫେରି ଆସିଛନ୍ତି ବସୁଦେବ ଅନେକ ଆଶା ଆଉ ଆଶ୍ୱାସନାକୁ ନେଇ। ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି, ପାଲଟି ଯାଇଛି ଇତିହାସ, ଉଡ଼ିଛି ବିଜୟର ଧ୍ୱଜା, ଅବତାରୀ ପୁରୁଷ ଶ୍ରୀକୃଷ୍ଣଙ୍କର ଧରାବତରଣରେ ହସି ଉଠିଛି ସମଗ୍ର ପୃଥିବୀ, ଆଉ ଘୁଞ୍ଚି ଯାଇଛି ଦୁଃଖର କାଳର।

ହଁ ଶ୍ରୋତା ବନ୍ଧୁ, କୃଷ୍ଣଙ୍କ ସହିତ ଯେମିତି କଦମ୍ବ ଗଛର ସମ୍ପର୍କ, ଆମ ମାନଙ୍କ ସହିତ ସେମିତି ଗଛର ସମ୍ପର୍କ। ଗଛ ହେଉଛି ପରା ଆମ ଜୀବନ। ଆପଣ ଜାଣି ଖୁସି ହେବେ, ସମଗ୍ର ଭାରତ ବର୍ଷରେ ବନ ଖଣ୍ଡର ଯୋଉ ଅନୁପାତ ରହିଛି ତା ପ୍ରାୟ ଶତକଡା 33 ଭାଗ। ବଡ ସୁଖର କଥା, ଆମ ଓଡ଼ିଶାରେ ବନ ଖଣ୍ଡର ଅନୁପାତ ଶତକଡା 33 ଭାଗରୁ ଅଧିକ। ଏପରି କିଛି ଅଞ୍ଚଳ ଅଛି ଯେଉଁଠାରେ କି ଜଙ୍ଗଲର ପରିମାଣ, ତାର ଘନତ୍ୱ ଏବଂ ବୃକ୍ଷ ରାଜିର ବିବିଧତା ଅତ୍ୟନ୍ତ ଦୁର୍ଲଭ। ଏହାର ଶ୍ରେୟ ଆମେ ଦେଇପାରିବା ତିନୋଟି ବର୍ଗର ବ୍ୟକ୍ତିମାନଙ୍କୁ। ପ୍ରଥମରେ ତ ନିଶ୍ଚିତ ଭାବରେ ଓଡ଼ିଶା ସରକାରଙ୍କର ବନ ବିଭାଗରେ କାର୍ଯ୍ୟରତ ହଜାର ହଜାର ଅଧିକାରୀ କର୍ମଚାରୀ, ଏମାନଙ୍କର ନିଷ୍ଠାପର କର୍ତ୍ତବ୍ୟ ବୋଧ। ଦ୍ୱିତୀୟରେ ହେଉଛନ୍ତି ଯେଉଁମାନେ ବନ ସୁରକ୍ଷା ସମିତିରେ ଅଛନ୍ତି ବା ଇକୋ ଡେଭଲପମେଣ୍ଟ କମିଟି ବା ପରିବେଶ ସୁରକ୍ଷା ପାଇଁ ଯେଉଁମାନେ ଅହରହ କାର୍ଯ୍ୟରତ ଅଛନ୍ତି ସେହି ସ୍ୱୟଂ ସହାୟକ ଗୋଷ୍ଠୀ। ତୃତୀୟରେ ଆପଣମାନେ ଅର୍ଥାତ୍ ସାଧାରଣ ଜନତା। ଜନସାଧାରଣଙ୍କ ବିନା କୌଣସି ସରକାରୀ କାର୍ଯ୍ୟ କେବେ ହେଲେ ମଧ୍ୟ ସଫଳ ହେଇପାରିବ ନାହିଁ। କିନ୍ତୁ ଅନେକ ସମୟରେ ଲୋକଙ୍କ ମନରେ ପ୍ରଶ୍ନ ଉଠେ, ଏହି ବନଭୂମିକୁ ରକ୍ଷା କରିବାରେ, ବନାଞ୍ଚଳକୁ ପରିବ୍ୟାପ୍ତ କରିବା କ୍ଷେତ୍ରରେ, ଏପରିକି ବନ ବିଭାଗର ଯେଉଁ କାର୍ଯ୍ୟକ୍ରମ ସବୁ ରହିଛି ତା ମଧ୍ୟରୁ ବନୀକରଣ।

0: ବନିକରଣ ହେଲା ଅନ୍ୟତମ। ଖାଲି ବନିକରଣ କରିଦେଲେ ତ ହବନି, ବନିକରଣ କରିବା ସହିତ ତାର ପରବର୍ତ୍ତୀ ଯତ୍ନ ନିହାତି ଆବଶ୍ୟକ। ଶ୍ରୋତା ବନ୍ଧୁ, ଏହି ପରିପ୍ରେକ୍ଷୀରେ ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ବନିକରଣ ଓ ତାର ପରବର୍ତ୍ତୀ ଯତ୍ନ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଅବସରପ୍ରାପ୍ତ ମୁଖ୍ୟ ବନ ସଂରକ୍ଷକ ପ୍ରଦୀପ୍ତ କୁମାର ମହାପାତ୍ର। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ସମସ୍ତ ଶ୍ରୋତା ବନ୍ଧୁଙ୍କୁ ନମସ୍କାର।
0: ସାର୍, ଆମେ ତ ଆଲୋଚନା କରିବା ବନୀକରଣ ଓ ତାର ପରବର୍ତ୍ତୀ ଯତ୍ନ, ହେଲେ ପ୍ରଥମେ କୁହନ୍ତୁ ଆପଣ ବନୀକରଣ କଣ, ବନୀକରଣର ଯଥାର୍ଥତା କଣ ରହିଛି?
1: ସାଧାରଣତଃ ଆମେ ବନୀକରଣ କହିଲେ ବୃକ୍ଷରୋପଣକୁ ବୁଝାଏ।
0: ଆଜ୍ଞା,
1: ଆମର ବହୁତ ଜଙ୍ଗଲ କ୍ଷୟ ହେଇଯାଇଛି।
0: ଆଜ୍ଞା,
1: କାରଣ ସ୍ୱାଧୀନତା ପରବର୍ତ୍ତୀ ସମୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନେଇ ଜଙ୍ଗଲ ନଷ୍ଟ ହେଇଯାଇଛି, ତେଣୁ ସେଇ ସବୁକୁ ଆମେ ପୂରଣ କରିବା ପାଇଁକା ବନୀକରଣ ନିହାତି ଆବଶ୍ୟକତା ଅଛି। କାରଣ ଆମର ଲୋକମାନଙ୍କର ଚାହିଦା, ଫରେଷ୍ଟ ର ମେଟେରିଆଲ ଯେଉଁ ଇଣ୍ଡଷ୍ଟ୍ରି ଅଛି ତାର ଚାହିଦା ମେଣ୍ଟେଇବା ପାଇଁକା ବର୍ତ୍ତମାନ ଗୋଟେ ଆମ ପାଇଁ ଆହ୍ୱାନ ହେଇଛି କ'ଣ ନା, ଜଳବାୟୁ ପରିବର୍ତ୍ତନ ଏବଂ ଉତ୍ତପ୍ତିକରଣ।
0: ଆଜ୍ଞା,
1: ତାକୁ କାଉଣ୍ଟର କରିବା ପାଇଁକା ଆମର ବନୀକରଣ ନିହାତି ଆବଶ୍ୟକତା ଅଛି।
0: ସାର୍, ବନୀକରଣ କେଉଁ କେଉଁ ଜାଗାରେ କରିବା ଉଚିତ?
1: ବନୀକରଣ ବିଭିନ୍ନ ଜାଗାରେ କରାଯାଉଅଛି। ପ୍ରାକୃତିକ ଜଙ୍ଗଲରେ କରାଯାଉଛି, ଯେଉଁ ଜଙ୍ଗଲ ଉଜୁଡି ଯାଇଛି ସେଠାରେ ମଧ୍ୟ କରାଯାଉଛି, କିଛି ଅବ୍ୟବହୃତ ଜମି ରହିଛି ସେ ରାଜସ୍ୱ ବିଭାଗର ହଉ ସେ ବନ ବିଭାଗର ଯାହାର ବି ହଉ ସେଠାରେ ମଧ୍ୟ ବନୀକରଣ କରାଯାଉଛି। ପଥପ୍ରାନ୍ତ ବନୀକରଣ କରାଯାଉଛି, ଇଣ୍ଡଷ୍ଟ୍ରି ମାନେ ତାଙ୍କର ନିଜର ର ମେଟେରିଆଲ ଚାହିଦା ମେଣ୍ଟେଇବା ପାଇଁ ବନୀକରଣ କରୁଛନ୍ତି, ରିସର୍ଚ୍ଚ ପାଇଁକା ବନୀକରଣ କରାଯାଉଛି, ଏବେ ନୂତନ ଭାବେ ସହରାଞ୍ଚଳ ବନୀକରଣ କରାଯାଉଛି।
0: ବନୀକରଣ କରିବା ପୂର୍ବରୁ କିଛି ଯୋଜନା ବା ଚିଠା କି ତାଲିକା ପ୍ରସ୍ତୁତ କରାଯାଇଥାଏ କି?
1: ନିଶ୍ଚିତ ଭାବରେ, ଏଇଟା ଗୋଟେ ଯୋଜନାବଦ୍ଧ କାମ। କାରଣ ବନୀକରଣ କୋଉ ମାସେ କରାଯାଏ? ଜୁଲାଇ ମାସେ କରାଯାଏ।
0: ବନ ମହୋତ୍ସବଠୁ ତ ବନୀକରଣ
1: ଆରମ୍ଭ କରାଯାଏ, ଜୁଲାଇ ମାସେ କରାଯାଏ। ଆମେ କୋଉଠି ବନୀକରଣ କରିବା ସେ ଜାଗାକୁ ଆମେ ସିଲେକ୍ସନ କରିବା, ସେ ଜାଗା ସୁଇଟେବୁଲ କୁ ନାହିଁ ତାକୁ ଦେଖିବା ଏବଂ ତାକୁ ମାପଚୁପ କରିବା ଏବଂ ସେ ଅନୁଯାୟୀ ଯାହା ଯାହା ଆବଶ୍ୟକତା ଫଣ୍ଡ କରିବା ତାକୁ ଠିକ କରିବା ଏବଂ ସେଇ ଅନୁଯାୟୀ କ'ଣ କ'ଣ ସେଠି ଆମେ ଚାରା କାନା ସେଠି ଲୋକଙ୍କୁ ସଚେତନ କରିବା ଏବଂ ସେଠି କୋଉ କୋଉ ଚାରା ଆମେ ରୋପଣ କରିବା ଲୋକଙ୍କ ସହିତ ଆମେ ଆଲୋଚନା କରି ସେ ବିଷୟରେ ନର୍ସରୀ ଠିକ କରିବା। ନର୍ସରୀ କାମ ଆମେ ନଭେମ୍ବର ଡିସେମ୍ବରରୁ ଆରମ୍ଭ କରିଦେବା ଉଚିତ। ଜାନୁଆରୀ ବେଳକୁ ଆମେ ପଲିପଟ ସିଡ୍ଲିଂ ଏବଂ ତାକୁ ସୁଭରଣ କରି ତା ଦେହରେ ମଞ୍ଜି ଦେଇକରି ଚାରା କରିବା ଉଚିତ। ଫେବୃଆରୀ ସୁଦ୍ଧା ସେ ଜାଗାରେ କୋଉ କୋଉ ଗଛ, ଯଦି ଆମେ କମ୍ ସ୍ପେସିଂ ବାଲା ଗଛ ନଉଛେ 2 ମିଟର 2 ମିଟରରେ କିମ୍ବା ଯଦି ଅଧିକା ସ୍ପେସିଂ ବାଲା ଗଛ ନଉଛେ, କାରଣ ଯୋଉଠି କ୍ରାଉନ୍ ବଡ ଯାହାର ଡେନ୍ସିଟି ବଡ ସେଠି ଅଧିକା ସ୍ପେସିଂ କରୁଛୁ, ଯୋଉଠି ଛୋଟ କ୍ରାଉନ୍ କମ୍ ମନେକର ଇକାଲ୍ଟସ୍ ହେଲା, ଆକାଶିଆ ହେଲା, ଶାଗୁଆନ ହେଲା, ସେଠି ଆମେ 2 ମିଟର ବାଇ 2 ମିଟର ଆମେ ତାକୁ ତା ସ୍ପେସିଂ କରୁଛୁ। ସେଇ ଅନୁଯାୟୀ ଆମେ ତାକୁ ଚିହ୍ନଟ କରିବା କୋଉଠି କୋଉଠି ଗଛ ପୋତିବା ଏବଂ ଗାତ ଖୋଳିବା, ଏବଂ ଗାତ ଖୋଳିଲା ବେଳେ ଆମେ ନଜର ଦେବା ଯେ ପ୍ରଥମ 6 ଇଞ୍ଚର ସଏଲ ତାକୁ ଅଲଗା ରଖିବା ଏବଂ ତାପରେ ସଏଲଟାକୁ ଆମେ ଅଲଗା ରଖିବା। ଯେତେବେଳେ ଆମେ ଚାରାଟା ପୋତିବା ସେତେବେଳେ ପ୍ରଥମ 6 ଇଞ୍ଚ ସଏଲକୁ ତଳେ ଦେବା, ଯୋଉଟା କି ଫର୍ଟାଇଲ ସଏଲ ଥାଏ, ଏବଂ ତଳେ ଯୋଉ ସଏଲଟା ଥିବ ତାକୁ ଆମେ ଉପରେ ଦେବା ତାକୁ ଗଛକୁ ଷ୍ଟ୍ରଙ୍ଗ କରିବା ପାଇଁ। ତାପରେ ଜୁଲାଇ ପ୍ରଥମ ସପ୍ତାହରେ ବର୍ଷା ହେଲା ପରେ ଆମେ ଚାରା ନେଇକି ତାକୁ ରୋପଣ କରିବା ଉଚିତ। ଚାରା ରୋପଣ କରିବା ପୂର୍ବରୁ ଗାମାକ୍ସିନ ଦେଇ ଉଇ ନ ଲାଗିବା ପାଇଁ ଦରକାର, ଏବଂ ସେଥିରେ ଚାରା ପୋତି ସାରିଲା ପରେ ଜୁଲାଇ ଶେଷ ସୁଦ୍ଧା ଦେଖିବା ଦରକାର ଯେ କିଛି ଯଦି ତା ଚାରା ମରିଯାଇଛି ତାହେଲେ ତାକୁ ପୁଣି ରିପ୍ଲେସ କରିବା ଦରକାର ଏବଂ ୱିଡିଂ କରିବା ଦରକାର, ସଏଲ ୱାର୍କିଂ କରିବା ଦରକାର। ଏସବୁ ଅଗଷ୍ଟ ସୁଦ୍ଧା କରିବା ଦରକାର ଯେ ସେତେବେଳେ ତା ବର୍ଷା ଆସ୍ତେ ଆସ୍ତେ କମି କମି ଯିବ, ସେତେବେଳକୁ ନିଶ୍ଚୟ ଗଛର ପାଣି ଅଭାବ ପଡ଼ିବ, ତେଣୁ କିଛି ଜଳ ସଂରକ୍ଷଣ ପାଇଁ ମଲ୍ଚିଂ କରାଯାଏ, କିଛି କାଠି କୁଟା ପତ୍ର ସଢା ପତ୍ର ଏମିତି ଦିଆଯାଏ ସେ ଗଛ ଚେରମୂଳରେ, ନା ସେସବୁ ପାଣିକି ଟାଣିକି ରଖିବ ଧରିକି ରଖିବ ଏବଂ ଭବିଷ୍ୟତରେ ମଧ୍ୟ ହେଟା ଜୈବିକ ସାର କାମ ଦେବ ଆମର ଗଛ ବଢ଼ିବା ପାଇଁ। ଚାରା ନିଶ୍ଚିତ ଭାବରେ 1.5 ଫୁଟ ହେଲେ ଭଲ, ନର୍ସରୀଟା ଯଦି ଭଲ ଆମେ କଲେ ପ୍ଲାଣ୍ଟେସନ ସକ୍ସେସଫୁଲ ନିଶ୍ଚିତ ଭାବରେ ହବ। ଆଉ ଛୋଟ ଛୋଟ ଚାରା ନେଲେ ଯୋଉଠି ଚାରା କରୁଥିବୁ ସେଟା ବନୀକରଣ ସାଇଟ୍ରୁ ଦୂରେଇ ଦେବ, ତାକୁ ଟ୍ରାନ୍ସପୋର୍ଟିଂ ବେଳେ ବହୁତ ଗଛ ମରିଯାଏ, ତେଣୁ ଚାରା ବଡ଼ ହେଲେ ଗଛର କାଜୁଆଲିଟି ବା ପରସେଣ୍ଟେଜ୍ ଅଫ୍ ସର୍ଭାଇଭାଲ୍ଟା ଅଧିକା ଆସିବ। ସେଥିପାଇଁ ଏବେ ବି ଦେଖିବେ ଆମ ସହରାଞ୍ଚଳ ବନୀକରଣ ହଉ ବା ଯେକୌଣସି ବନୀକରଣରେ 2 ଫୁଟ 2.5 ଫୁଟ 3 ଫୁଟର ଗଛ ବି ବର୍ଷିକିଆ 1.5 ବର୍ଷିକିଆ ଗଛ ସବୁ ବି କରାଯାଉଛି।
0: ସାର୍, ବନୀକରଣ ପାଇଁ ସାଧାରଣତଃ କେଉଁ ପ୍ରକାର ଗଛ ଚୟନ କରାଯାଇଥାଏ? ଲୋକମାନଙ୍କ ଚାହିଦାକୁ ଆଧାର କରି ନା ହର୍ଟିକଲଚର ତା ଇଚ୍ଛା ଅନୁସାରେ କରିଥାଏ, ବା ବନ ବିଭାଗ ବନୀକରଣ ପୂର୍ବରୁ ଗଛର ଚୟନ କରିଥାଏ, ସେ ବିଷୟରେ ଟିକେ କୁହନ୍ତୁ।
1: ଚାରା ଚୟନ ଗୋଟେ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ।
0: ଆଜ୍ଞା,
1: ଯୋଉ ଜାଗାରେ ଆମେ ପ୍ଲାଣ୍ଟେସନ କରିବା ତାର ମାଟିର ଉର୍ବରତା କ'ଣ,
0: ଅମ୍ଳତା କେତେ ରହୁଛି,
1: କୋଉ ଗଛ ସେଠି ଭଲ ବଢ଼ିପାରିବ, ସେ ସ୍ଥାନୀୟ ଜନସାଧାରଣ ଆମେ ଆଲୋଚନା କରିବା ଦରକାର। ସେଠି କ'ଣ କ'ଣ ଗଛ ଆଗରୁ ଥିଲା ଏବଂ କ'ଣ କ'ଣ ଗଛ ସେ ଏରିଆରେ ବଢ଼ୁଛି ଭଲ ବଢ଼ୁଛି ତାକୁ ଆଲୋଚନା କରାଯିବ, ଏଇସବୁ କରିକିରି ଚାରା ଚୟନ କରାଯାଏ। ହର୍ଟିକଲଚର ସ୍ପିସିସ୍ ମୁଖ୍ୟତଃ ଆମ୍ବ, ପଣସ, ଜାମୁ, ଫଳ ଗଛ ଏ ବି ସବୁ ପ୍ଲାଣ୍ଟେସନ ବର୍ତ୍ତମାନ କରାଯାଉଛି। ପ୍ରଥମତଃ ହେଲା ପଣସ ହାତୀର ଖାଦ୍ୟ ଗୋଟେ।

0: ଦ୍ୱିତୀୟରେ ଏମାନେ ସବୁ ଏଭରଗ୍ରୀନ ସ୍ପିସିସ୍ ପତ୍ର ଝଡ଼ା ଦିଅନ୍ତି ନାହିଁ, ତେଣୁ ଏସବୁକୁ ଆଖି ଆଗରେ ରଖି ଆମର ସବୁ ସ୍ପିସିସ୍ ଚୟନ ବା ଚାରା ଚୟନ କରାଯାଏ।
1: ବନୀକରଣ କାର୍ଯ୍ୟକ୍ରମରେ ବନ କର୍ମଚାରୀଙ୍କର ଭୂମିକା କ'ଣ ରହିଛି?
0: ନିଶ୍ଚିତ ଭାବରେ ବନ କର୍ମଚାରୀଙ୍କର ଭୂମିକା ରହିଛି, କାରଣ ସେମାନେ ସବୁଠୁ ପ୍ରଶିକ୍ଷିତ। ବନ ବିଭାଗରେ ଯେଉଁ ଯେଉଁ ସବୁ କାମ କରାଯାଏ ତା ଭିତରୁ ବନୀକରଣ ଗୋଟିଏ ମୁଖ୍ୟ କାମ। ଗଛ କୋଉ ଚାରା କେବେ କରାଯିବ, ମଞ୍ଜି କେବେ କଲେକ୍ସନ କରାଯିବ, ନର୍ସରୀ କିପରି କରାଯିବ, ଏସବୁର ଯତ୍ନ ନିଅନ୍ତି। କାରଣ ବନୀକରଣ ଏକ ଏପରି କାର୍ଯ୍ୟକ୍ରମ, ଏଇ ଯେଉଁ ଗୋଟେ ଏସ୍ଓପି ଅଛି, ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର ତାର ଅଛି ବନୀକରଣ ପାଇଁ। ଅଧିକାଂଶ ସମୟ ଦେଖାଯାଏ ଯେ ନର୍ସରୀରେ ଭଲ ହେଇନଥିବ, ଏଆଡ଼େ ଆମେ ବନୀକରଣ କରିଦେବୁ, ତାହେଲେ କାଜୁଆଲିଟି ବେଶୀ ହେଇଯାଏ। ତେଣୁ ନର୍ସରୀକୁ ଠିକ୍ ଟାଇମ୍ରେ କରିବା ଦରକାର। ନର୍ସରୀ ପାଇଁ ମଞ୍ଜି ସିଲେକ୍ସନ, ମଞ୍ଜି କଲେକ୍ସନ ବି ଠିକ୍ ସମୟ ଦରକାର। ମଞ୍ଜି ପୁଣି ଉନ୍ନତମାନର ମଞ୍ଜି, କ୍ୱାଲିଟି ସିଡ୍ସ ହେଇଥିବା ଦରକାର, ଯାହିତାଇ ମଞ୍ଜି ହେବା ଦରକାର ନାହିଁ। ଯେମିତି ଆମେ କହୁଛୁ ସୁସ୍ଥ ଶିଶୁ ସୁସ୍ଥ ସମାଜ ପାଇଁ, ଯେମିତି ସୁସ୍ଥ ଗଛ ନିଶ୍ଚିତ ଭାବେ ପରିବେଶ ପାଇଁ ଦରକାର। ତେଣୁ ବନୀକରଣ ପାଇଁ ସୁସ୍ଥ ଗଛ ଆମର ସିଲେକ୍ସନ କରି ଆମେ କରିବା ଦରକାର। ଏବଂ ଏଇ ଯେଉଁ ସବୁ କାମ କରାଯାଉଛି, ଏହା ଦେହରେ ବନ ବିଭାଗ ଷ୍ଟାଫ ମାନଙ୍କର ବହୁତ କାର୍ଯ୍ୟ ରହିଛି। ଏମାନେ ଲୋକଙ୍କୁ ସଚେତନ କରାନ୍ତି, ଉପରିସ୍ଥ ଅଧିକାରୀମାନେ ତଦାରଖ କରନ୍ତି, ଯେମିତି ବନୀକରଣ ସକ୍ସେସଫୁଲ ହେବ। ଯଦି ଆମେ ଗୋଟେ ବନୀକରଣରେ 3 ବର୍ଷ ପର୍ଯ୍ୟନ୍ତ ଆମେ ତାକୁ ଜଗିବା, ଗୋଟେ ବ୍ରାଉଜେବୁଲ ହାଇଟ୍ ଉପରକୁ ଗଛକୁ ପହଞ୍ଚିବାକୁ ପଡ଼ିବ, ତାହେଲେ ଆମେ ଜାଣିବା ସକ୍ସେସଫୁଲ। 100 ଗଛରୁ ଯଦି 70-80 ଗଛ ବଞ୍ଚିଗଲା, ଆମେ ଜାଣିଲେ ଏଇଟା ଗୋଟେ ବନୀକରଣ
1: ସକ୍ସେସ ହେଇଛି। ସାର୍, ଲଣ୍ଡା ପାହାଡ଼ରେ ବନୀକରଣ, ସହରାଞ୍ଚଳ ବନୀକରଣ, କ୍ଷତିପୂରଣ ବନୀକରଣ, ଏ ସମ୍ପର୍କରେ ଟିକେ ସମ୍ୟକ ଧାରଣା ଦେବେ କି?
0: ଲଣ୍ଡା ପାହାଡ଼ ବହୁ ଜାଗାରେ ଆଗରୁ ସେସବୁ ପାହାଡ଼ରେ ଗଛ ଥିଲା, କିନ୍ତୁ କାଳକ୍ରମେ କୌଣସି କାରଣ ଯୋଗୁଁ, ବାୟୋଟିକ୍ ଇଣ୍ଟରଫେରେନ୍ସ ହେଉ, କୌଣସି ଲୋକମାନଙ୍କ ହେଉ, ସେସବୁ ପାହାଡ଼ରୁ ଆଉ ଗଛ ନାହିଁ। ଯେହେତୁ ଗଛ ନାହିଁ, ଗଛ ଥିଲେ କ'ଣ ନା ପତ୍ର ପଡ଼ିବ, ମାଟିଟା ସୃଷ୍ଟି ହେବ, ହ୍ୟୁମସ୍ କଲେକ୍ସନ୍ ସୃଷ୍ଟି ହେବ। ଯେହେତୁ ଗଛ ନାହିଁ, କାଳେ ଏଠି ପାହାଡ଼ ହିଁ ପାହାଡ଼ ହିଁ ଅଛି, ମାଟି ସେଠି ଦେଖିବେ ବହୁତ କମ୍ ଅଛି। ଟିଟିଲାଗଡ଼ରେ କହନ୍ତି ତତଲାଗଡ଼, ସେଠି ସେ ଲଣ୍ଡା ପାହାଡ଼ ଯୋଗୁଁ ହିଁ ସେଠି ବହୁତ ହିଟ୍ ହେଉଥିଲା, ତାତି ହେଉଥିଲା। ଆସ୍ତେ ଆସ୍ତେ ସେସବୁ ଲଣ୍ଡା ପାହାଡ଼ରେ ବନୀକରଣ କାର୍ଯ୍ୟ କରାଗଲାଣି। ସେସବୁ କଲା ଭଳିଆ କ'ଣ ନା ମୁଖ୍ୟତଃ ସେଇ ଏରିଆର ସ୍ପିସିସ୍ ବେଲ ହେଲା, ଅସ୍ୱସ୍ଥ ହେଲା, ବର ହେଲା, ସେଇ ଭଳିଆ ଡ୍ରଟ୍ ହାଡ଼ି ସ୍ପିସିସ୍ ଟିକେ ତାକୁ ଆମେ ସିଲେକ୍ସନ କରୁ। ଏବଂ ସେଠି ଯେଉଁ ଗାତ କରାଯାଏ, ସେସବୁ ଟିକେ ବଡ଼ ବଡ଼ ଗାତ କରାଯାଏ, କାରଣ ସେଠି ତ ମାଟି ନଥାଏ। ପ୍ରାୟ 2 ଫୁଟ 2 ଫୁଟ ଗାତ କରାଯାଇ ଭଲ ଫର୍ଟାଇଲ୍ ସଏଲ୍ ଜଙ୍ଗଲରୁ ଆଣି ସେଠି ଫିଲ୍ଅପ୍ କରାଯାଏ। ଗଛଟା କୌଣସି ମଧ୍ୟ 3-4 ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ଦିଆଯାଏ। ତାପରେ ତା ଚେରଟା ଏଷ୍ଟାବ୍ଲିଶ୍ କରିଗଲେ ସେ ଚେର ପଥର ଫଟେଇକି ବି ସେ ତାର ମାଡ଼ି ଚାଲିବ, କିଛି ଅସୁବିଧା ନାହିଁ, ଗଛ ବଞ୍ଚି ଚାଲିବ। ଲଣ୍ଡା ପାହାଡ଼ରେ ବି ବନୀକରଣ କରାଯାଉଛି, ବହୁ ଜାଗାରେ ସକ୍ସେସ୍ ହେଲାଣି। ଟିଟିଲାଗଡ଼ ଗୋଟେ ତାର ବଡ଼ ଏକ୍ସାମ୍ପଲ୍। ତାପରେ ସହରାଞ୍ଚଳ ବନୀକରଣ କଥା କହୁଛନ୍ତି, ସହରାଞ୍ଚଳ ତ ଆପଣ ଜାଣୁଛନ୍ତି, ସହରାଞ୍ଚଳ ଗାଡ଼ି ମୋଟର ଯେତିକି ବଢ଼ୁଛି, ଯେତିକି ବାୟୁ ପ୍ରଦୂଷିତ ହେଉଛି, ଶବ୍ଦ ପ୍ରଦୂଷିତ ହେଉଛି, କାରଣ ବର୍ତ୍ତମାନ ପିଓର ଅକ୍ସିଜେନ୍ ପାଇବାଟା ବଡ଼ କଷ୍ଟକର ହେଲା। ତେଣୁ ସେସବୁ ଦୃଷ୍ଟିରୁ ସହରାଞ୍ଚଳରେ ଯେଉଁଠି ଖାଲି ଜାଗା ଅଛି, କିଛି ଲୋକ ବି ମାନେ ଟିକେ ୱିକେଣ୍ଡରେ ଟିକେ ବସିବା ପାଇଁ ଜାଗା ପାଉନାହାନ୍ତି, ଏହିସବୁ କାରଣ ପାଇଁ ଯେଉଁଠି ଖାଲି ଜାଗା ଅଛି ସେଠି ଆମର ବନୀକରଣ କରାଯାଉଛି। ଏବେ ତ ମିଆଁମାକି ପ୍ଲାଣ୍ଟେସନ୍ ଦ୍ୱାରା ଆହୁରି ବିଭିନ୍ନ ଷ୍ଟେଜ୍ର ବିଭିନ୍ନ ଷ୍ଟୋରୀ, ମାନେ ଛୋଟ ଗଛ ଅଛି, ତାପରେ ମିଡିଲ୍ ଷ୍ଟୋରୀ ଅଛି, ବଡ଼ ଗଛ ଅଛି, ଏଇଭଳିଆ କରି ପ୍ଲାଣ୍ଟେସନ୍ କରାଯାଉଛି। ଇଏ ଗୋଟେ ଆମର କ'ଣ ଲଙ୍ଗ୍ସ ହିସାବରେ କାମ କରୁଛି। ଆମେ ସାଇନ୍ସ ଆଉ ବୈଷୟିକ ଜ୍ଞାନରେ ବହୁତ ଅଗ୍ରଗତି କରିଛେ, ଏପରିକି ଅକ୍ସିଜେନ୍ ନେଇକି ପେସେଣ୍ଟକୁ ବଞ୍ଚାଉଛେ, କିନ୍ତୁ ସାଇନ୍ସ ଏତେ ପର୍ଯ୍ୟନ୍ତ ବାହାର କରିପାରିନି ଯେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ଅମ୍ଳଜାନକୁ ପରିବର୍ତ୍ତନ କରିବା ଆଜି ପର୍ଯ୍ୟନ୍ତ ସାଇନ୍ସ ସକ୍ସେସଫୁଲ ହେଇନି। କେବଳ ବୃକ୍ଷ ଛଡ଼ା, ବୃକ୍ଷ ହିଁ ଗୋଟିଏ ଜୀବନ। ଯଦି ଆମେ ବନୀକରଣ ବ୍ୟାପକ କରିପାରିବା, ତାହେଲେ ଏଇ ଯେଉଁ ଅଙ୍ଗାରକାମ୍ଳ ବଢ଼ିଯିବା ଦ୍ୱାରା ଉତ୍ତପ୍ତ ତାତି ବଢ଼ିଯାଉଛି, ଟେମ୍ପରେଚର ବଢ଼ିଯାଉଛି, ତାକୁ ବି କମେଇ ପାରିବା।
1: ସାର୍, ଏଇଠି ଆଉ ଗୋଟେ କଥା କୁହନ୍ତୁ, ବନୀକରଣ ପ୍ରତି ଲୋକମାନଙ୍କର ଆଗ୍ରହ କିପରି ରହିଛି?
0: ଲୋକମାନଙ୍କର ଆଗ୍ରହ ଆସ୍ତେ ଆସ୍ତେ ବଢ଼ୁଛି। ଆପଣ ଦେଖିବେ, ସମୟ ଥିଲା ଯେ ଲୋକମାନଙ୍କର ଜଙ୍ଗଲ ଉପରେ ସେମାନେ ନିର୍ଭରଶୀଳ ଥିଲେ, ଜଙ୍ଗଲରୁ ତାଙ୍କର କାଠ ବାଉଁଶ ସବୁ ନଉଥିଲେ, ସେତେବେଳେ ସେମାନେ ଟିକେ କରୁନଥିଲେ ଜଙ୍ଗଲଟା ବଞ୍ଚିବ ଆମେ କ'ଣ କରିବା। କିନ୍ତୁ ପ୍ରାୟ 80 ଦଶକ ବେଳକୁ 90 ଦଶକ ବେଳକୁ କିଛି ଲୋକ ସଚେତନ ହେଲେ, ଆରେ ଆମେ ଯଦି ଜଙ୍ଗଲ ଉପରେ ଅତ୍ୟାଚାର କରିବା ତାହେଲେ ଆମର ଉତ୍ତର ପିଢ଼ି ବଞ୍ଚିବେ କେମିତିକା, ତେଣୁ ସେମାନେ ଜଗିବା ଆରମ୍ଭ କଲେ। ଏବଂ ସେଇଠୁ ଆରମ୍ଭ ହେଲା କନସେପ୍ଟ ଭିଏସ୍ଏସ୍, ବନ ସଂରକ୍ଷଣ ସମିତି। ତେଣୁ ସେଠୁ ନ୍ୟାଚୁରାଲ ଫରେଷ୍ଟ ସହିତ ସେମାନେ ପ୍ଲାଣ୍ଟେସନ୍ ବି ଟେକ୍ଅପ୍ କଲେ, ଲୋକମାନଙ୍କର ସଚେତନ ଆସ୍ତେ ଆସ୍ତେ ବୃଦ୍ଧି ପାଉଛି। ଦ୍ୱିତୀୟତଃ ଆମର ଯେଉଁ ବନ ମହୋତ୍ସବ ହେଉଛି, ତା ଦେହରେ ସ୍କୁଲ କଲେଜ ପିଲା ସମସ୍ତଙ୍କୁ ସଚେତନ କରାଯାଉଛି। ଗାଁ ଗାଁରେ ବି ଆଜିକାଲି ସମସ୍ତେ ସଚେତନ ହେଲେଣି, ସରକାର ବି ସଚେତନ କରିବା ପାଇଁ ପାରୁଛ ଗଛ କର, ଏପରି କୁହା ହଉଛି ମଞ୍ଜି ନେଇ ମଞ୍ଜି ବି ସେମିତି ବୁଣି ଦିଅ, ଗଛ ଯେତେ ହବା କଥା ହଉ। ଏ ଚଳିତ ବର୍ଷ ଆମର ତ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ମା ପାଇଁ ଗଛଟିଏ ଏମିତି ଚାଲିଛି, ସମସ୍ତଙ୍କୁ କୁହା ହଉଛି ମା ପାଇଁ ଗଛଟି ସମସ୍ତେ ପୁଣି। ଯଦି ଆମେ ସମସ୍ତେ ଗୋଟେ ଗଛ ପୋତିବା, ଦେଖନ୍ତୁ କେତେ କୋଟି ଗଛ ଆମ ଭାରତ ବର୍ଷରେ ହେଇଯିବ, କୋଉଠି ନା କୋଉଠି ଅବଳା ହଉଛି। କିନ୍ତୁ ସଚେତନତା ବଢିଛି, ଲୋକଙ୍କର ବନୀକରଣ ସକ୍ସେସଫୁଲ ହଉଛି। କାରଣ ଆମର ଯଦି ଇଣ୍ଡିଆ ଷ୍ଟେଟ୍ ଫରେଷ୍ଟ ରିପୋର୍ଟ ଦେଖାଯିବ, ତାହେଲେ ଓଡ଼ିଶାରେ 2019 ମସିହାର ରିପୋର୍ଟ ଏବଂ 2021 ମସିହା ରିପୋର୍ଟରେ ଦେଖିଲେ 1540 ସ୍କୋୟାର୍ କିଲୋମିଟର ଆମର ଜଙ୍ଗଲ ଜମି ବଢିଛି। ଜଙ୍ଗଲ ଜମି ଭିଏସ୍ଏସ୍ ଦ୍ୱାରା ରକ୍ଷଣାବେକ୍ଷଣ ହଉ କିମ୍ବା ବନୀକରଣ ଦ୍ୱାରା ହଉ,
1: ଜମି ବଢୁଛି, କିନ୍ତୁ

0: ଘନତା ବଢୁନି,
1: ପ୍ରାକୃତିକ ଜଙ୍ଗଲ ହିଁ ଘନତାର ପରିପୂର୍ଣ୍ଣ ଥାଏ।
0: ଆଜ୍ଞା,
1: ଘନତା ପାଇଁ ଏବେ ଯୋଉ ମିଆଁମାର ପ୍ଲାଣ୍ଟେସନ ଚାଲିଛି ସେଟା ଘନତା ବଢଉଛି, କିନ୍ତୁ ତାର କଷ୍ଟ ଦୃଷ୍ଟିରୁ ଦେଖିଲେ ବହୁତ କଷ୍ଟିଙ୍ଗ ପଡିଯାଉଛି। ଆସ୍ତେ ଆସ୍ତେ ସେସବୁ କରାଯାଇପାରିବ। ଆମର ଦୁଇଟା, ଗୋଟେ ପ୍ରଡକ୍ସନ, ଗୋଟେ ପ୍ରୋଟେକ୍ସନ। ପ୍ରଡକ୍ଟିଭ ମ୍ୟାନେଜମେଣ୍ଟ ବର୍ତ୍ତମାନ କମିଗଲାଣି, ଏବେ ପ୍ରୋଟେକ୍ଟିଭ ମ୍ୟାନେଜମେଣ୍ଟ ଚାଲିଛି। ଆମେ ଯେତେ ନ୍ୟାଚୁରାଲ ଫରେଷ୍ଟ ଅଛି ତାକୁ ପ୍ରୋଟେକ୍ସନ କରି ରଖୁଛୁ। ମୁଖ୍ୟତଃ ଗୋଟେ ହେଲା ଜଙ୍ଗଲ ନିଆଁ, ଇ ବି ତାର ଗୋଟେ ବାଧକ ସାହୁଛି ଜଙ୍ଗଲ
0: ବନୀକରଣ
1: କ୍ଷେତ୍ରରେ। ଯୋଉ ପରିମାଣରେ କମିଛି ନିଶ୍ଚିତ ଭାବେ ବଢିବ, କିଛି ଅସୁବିଧା ନାହିଁ, ଘନତା ବଢିବ।
0: ବନୀକରଣ ଖାଲି କରିଦେଲେ ତ ହବନି, ତାର ଯତ୍ନ ଆମକୁ କିପରି ଭାବରେ ନବାକୁ ପଡିବ?
1: ବନୀକରଣ ଯତ୍ନ ହେଲା ମୁଖ୍ୟ। ଆପଣ ସଠିକ ସମୟରେ ସବୁ ଜିନିଷ ବନୀକରଣ ଯୋଉ ଯୋଉ କାର୍ଯ୍ୟ ଆପଣ କହିବେ ତାକୁ ଠିକ ଭାବରେ କରିବେ, ଜଳସେଚନ କରିବେ। ଖରାଦିନେ ଆମର ଯେତେବେଳେ ଯୋଉଠି ପାଣି ଅଭାବ ହଉଛି, ଏପରି ଟ୍ୟାଙ୍କର ନେଇ ପାଣି ଦେବାର ବ୍ୟବସ୍ଥା କରିବେ, ଫେନ୍ସିଂ କରିବେ। ଆଉ ଗୋଟେ ମୁଖ୍ୟ ହେଲା ଯେ ଗାଈ ଗୋରୁ ଖାଇଦେବା, ସେଥିପାଇଁ ଜନସଚେତନ ଦରକାର। ଅଧିକା ଜାଗାରେ ଏବେ ବଡ ବଡ ସ୍କିମରେ ପଇସା ଅଧିକା ଆଲର୍ଟ କରି ସେମାନେ ଫେନ୍ସିଂ କରୁଛନ୍ତି। ଫେନ୍ସିଂ କଲେ ବି ଲୋକ ସଚେତନତା ମୁଖ୍ୟ, ଲୋକ ସଚେତନ ନହେଲେ ସକ୍ସେସଫୁଲ ହବ ନାହିଁ। ତେଣୁ ଲୋକଙ୍କୁ ସଦାବେଳେ ସଚେତନ କରିବା ଦରକାର। ଆମେ ଚେଷ୍ଟା କରିବା ଦରକାର, ଆମ ବନ ବିଭାଗର ହଉ, ଜନସାଧାରଣ ହଉ, ବା ଯେକୌଣସି ସଂସ୍ଥା ଯିଏ ବି ପ୍ଲାଣ୍ଟେସନ କରୁଛନ୍ତି, ବନୀକରଣ କରୁଛନ୍ତି, ସେମାନେ ଦେଖିବା ଦରକାର ଯେ ଆମେ ଗଛ କୌଣସି ପାଇଁ ଯତ୍ନ କରି ସାତ ଆଠ ଫୁଟ ହାଇଟ୍ ପର୍ଯ୍ୟନ୍ତ ତିନି ବର୍ଷରେ ବଢେଇବାର ଅଛି, ତାହେଲେ ଗଛ ତାର ହବ। ଏମିତି ବି ଜାଗା ଅଛି ଯୋଉଠି ବନୀକରଣ ଦ୍ୱାରା ଘଞ୍ଚତା ବଢିକି ସେଠି ୱାଇଲ୍ଡ ଲାଇଫ୍ ଆସି ରହିଲେଣି। ତେଣୁ ଲୋକଙ୍କୁ ନେଇକରି ଆମର ବନୀକରଣ ସକ୍ସେସଫୁଲ ରହୁଛି। ଆମେ ଲୋକଙ୍କୁ ଆହୁରି ସଚେତନ କରିବା ଦରକାର, ବ୍ୟାପକ ଭାବେ ବନୀକରଣ କରିବା ଦରକାର।
0: କୋରାପୁଟରେ ଔଷଧୀୟ ବୃକ୍ଷ ରୋପଣ କରିଛନ୍ତି ବନ କର୍ମଚାରୀ, ଗୋଟେ ଉଦାହରଣ ସାଜିଛନ୍ତି, ସେ ବିଷୟରେ କିଛି ଆପଣଙ୍କର ଧାରଣା ଅଛି?
1: ହଁ, ଔଷଧୀୟ ବୃକ୍ଷ ସେପାଇଁ ଷ୍ଟେଟ୍ ମେଡିସିନାଲ ପ୍ଲାଣ୍ଟ ବୋର୍ଡ ରହିଛି, ସେମାନେ ଔଷଧୀୟ ବୃକ୍ଷ ପ୍ଲାଣ୍ଟେସନ କରିବା ପାଇଁ ଇଏ କରୁଛନ୍ତି। ତାପରେ ଜଙ୍ଗଲରୁ ହିଁ ଔଷଧୀୟ ବୃକ୍ଷ ଲୋପ ପାଇ ବସିଲାଣି।
0: ଆଜ୍ଞା,
1: କାହିଁକିନା ଔଷଧୀୟ ବୃକ୍ଷର ଗୋଟେ ଏକ୍ଜାମ୍ପଲ କହୁଛି ଯେ ଅଁଳା, ଅଁଳା ଗୋଟେ ଗଛ ଯଦି ଅଁଳା ଫଳିଥାଏ ସେତେବେଳେ ଆମେ ଯେତେବେଳେ ତାକୁ ହାର୍ଭେଷ୍ଟିଂ କରୁ, କିଛି ଲୋକ ସେ ଅଁଳାକୁ ନ ତୋଳିକିରି ସେ ଗଛର କାଟି ପକାନ୍ତି। ଏଇଭଳିଆ ଯଦି ଆମେ କରିବା ତାହେଲେ ନିଶ୍ଚୟ ଗଛ ଇଏ ହେଇଯିବ। ମୋର ମନେ ଅଛି କନ୍ଧମାଳରେ ଶିଆଳି ଲଟା ପ୍ଲାଣ୍ଟେସନ କରାହଉଥିଲା। ଶିଆଳି ଲଟା ପ୍ଲାଣ୍ଟେସନଟା ସେଠି କରାଯିବା କାରଣ ହେଲା କ'ଣ ନା, ଶିଆଳି ପତ୍ର ଯୋଉ ଖଲି କନ୍ଧମାଳ ଜିଲ୍ଲାରେ ପ୍ରଚୁର ଭାବେ ଆଦିବାସୀମାନେ ତାକୁ ଖଲି କରି ଆର୍ଥିକ ଲାଭ ପାଆନ୍ତି, ସେଥିପାଇଁ ଶିଆଳି ଲଟା ପ୍ଲାଣ୍ଟେସନ କରାହଉଥିଲା। ଏବଂ ହାତୀ ପାଇଁ ବି ସେ ଗୋଟେ ଭଲ ଖାଦ୍ୟ, ତେଣୁ ହାତୀ ପାଇଁ ବି ବାଉଁଶ ଚାରା ରୋପଣ କରୁଛୁ। ଆଜିକାଲି ସିଡ୍ ବଲ୍ ମଧ୍ୟ କରାହଉଛି, ବାଉଁଶ ମଞ୍ଜି ସଂଗ୍ରହ କରାଯାଏ, ତାକୁ ମାଟିରେ ବଲ୍ କରାଯାଇ ଛାଟି ଦିଆହଉଛି, ସେ ତାର ମୁଠି ଉଠିଛି। ଗନ୍ଧମାଧନ ପାହାଡ ଯୋଉଟା ବଲାଙ୍ଗୀର ବରଗଡ଼ ସୀମାରେ, ସେଠି ମଧ୍ୟ କିଛି ଔଷଧୀୟ ବୃକ୍ଷ ରୋପଣ କରାହଉଛି। ଔଷଧୀୟ ବୃକ୍ଷ ରୋପଣ କରିବା ନିହାତି ଜରୁରୀ। ଆମେ ସମସ୍ତେ ଆସ୍ତେ ଆସ୍ତେ ଆୟୁର୍ବେଦିକ ଆଡ଼ିକି ମୁହଁ ହଉଛୁ, ଯେମିତିକା ଏଲୋପାଥିକର କିଛି ସାଇଡ୍ ଇଫେକ୍ଟ ଯୋଗୁଁ ଆମେ ଆୟୁର୍ବେଦିକ ମେଡିସିନ ଉପରେ ବେଶୀ ଏବେ ଡିପେଣ୍ଡ କରୁଛୁ, ତା ଉପରେ ଗୁରୁତ୍ୱ ଦିଆହଉଛି। ଏବଂ ଔଷଧୀୟ ବୃକ୍ଷ ମଧ୍ୟ ପ୍ଲାଣ୍ଟେସନ କରାହଉଛି, ରୋପଣ କରାହଉଛି।
0: ସାଧାରଣ ଜନତାଙ୍କର, ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତି ତଥା ଏନ୍ଜିଓ ମାନଙ୍କର ଏଇ ଯୋଉ ବନୀକରଣ କାର୍ଯ୍ୟକ୍ରମରେ କଣ ସବୁ ଦାୟିତ୍ୱ କର୍ତ୍ତବ୍ୟ ରହିଛି?
1: କାରଣ ସାଧାରଣ ଜନତା ନ ଚାହିଁବେ ବନୀକରଣ ସକ୍ସେସଫୁଲ ହବ ନାହିଁ, ଜନସାଧାରଣଙ୍କୁ ନେଇକରି ହବ। ତେଣୁ ସେଥିପାଇଁ ଆମେ ସଦାବେଳେ ବନ କର୍ମଚାରୀମାନେ ସାଧାରଣ ଜନତାଙ୍କୁ କନଫିଡେନ୍ସ କୁ ନିଅନ୍ତି, ତାଙ୍କ ସହିତ ଆଲୋଚନା କରନ୍ତି, ତାଙ୍କ ସହିତ ଆଲୋଚନା କରି ସବୁ କାର୍ଯ୍ୟ କରାଯାଏ। ତାଙ୍କର ଗାଁ ପାର୍ଶ୍ୱରେ ଯଦି ବନୀକରଣ କରାହଉଛି ତାହେଲେ ସେମାନେ ଯତ୍ନ ନେବା ଦରକାର, ଗାଈ ଗୋରୁ ସବୁ ଛାଡ଼ିବା ଉଚିତ ନୁହଁ, ଏବଂ ସେମାନେ ବି ତାହାର ଯତ୍ନ ନେଇ ବନ ବିଭାଗକୁ ସହଯୋଗ କରିବା ଦରକାର। ସ୍ୱୟଂ ସହାୟକ ଗୋଷ୍ଠୀ ଆମର ବିଗତ ଦୁଇ ତିନି ବର୍ଷରେ ତାଙ୍କୁ ବି ଇନଭଲ୍ଭ କରାଯାଇଛି, ତାଙ୍କୁ ଚାରା ବଢେଇବା ପାଇଁ, ନର୍ସରୀ କରିବା ପାଇଁ, କାରଣ ବନ ବିଭାଗ କର୍ମଚାରୀ ମାନେ ଟେକ୍ନିକାଲ ଏଡ୍ ଦେବେ, ତାଙ୍କୁ ଟେକ୍ନିକାଲ ସହାୟତା କରିବେ କଣ କଣ କେମିତି କରାଯାଇପାରିବ, ଏବଂ ସେମାନେ ଚାରା କୋଉଠିଲେ, ଥରେ ସେମାନେ ଚାରା କଲେ ତାଙ୍କର ବି ଗୋଟେ ଇନଭଲ୍ଭମେଣ୍ଟ ଆସିବ। କାରଣ ଯେତେ ପର୍ଯ୍ୟନ୍ତ ଆମେ ଗଛକୁ ଭଲ ନ ପାଇଛେ, ଗଛ ପ୍ରତି ମମତା ନ ଆସିବ, ତାହେଲେ ବନୀକରଣ ବା ସଚେତନତା ଆସିବ ନାହିଁ। ବନ ସୁରକ୍ଷା ସମିତି ଆସତ ସେମାନେ ତ ନ୍ୟାଚୁରାଲ ଫରେଷ୍ଟ ବା ତାଙ୍କୁ ଯାହା ଯାହା ଏରିଆ ଆଲର୍ଟ କରାଯାଇଛି, ଯୋଉ ଜଙ୍ଗଲ ତାଙ୍କୁ ଦିଆଯାଇଛି ତାର ସୁରକ୍ଷା କରୁଛନ୍ତି, ତା ଭିତରେ ମଧ୍ୟ ପ୍ଲାଣ୍ଟେସନ କରୁଛନ୍ତି, ସେମାନେ ଅଙ୍ଗାଙ୍ଗୀ ଭାବେ ଜଡିତ ବନ, କିଛି ଏନ୍ଜିଓ ସେମାନେ ପ୍ଲାଣ୍ଟେସନ ଟେକ୍ଅପ୍ କରୁଛନ୍ତି। ତା ବାଦେ ଆପଣ ଦେଖିବେ ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟେସନ, ବଡ଼ ବଡ଼ ଯୋଉ ପେପର ଇଣ୍ଡଷ୍ଟ୍ରି ହେଲା, ପଲ୍ପ ଇଣ୍ଡଷ୍ଟ୍ରି ହେଲା, ଯୋଉମାନେ ଆଗରୁ ବାଉଁଶ ଉପରେ ବେଶୀ ନିର୍ଭରଶୀଳ ଥିଲେ, ସରକାରୀ ଜଙ୍ଗଲ ବାଉଁଶ ଉପରେ ନିର୍ଭର ଥିଲେ, ବର୍ତ୍ତମାନ ବାଉଁଶ ର ମେଟେରିଆଲ ୟୁଜ୍ କାରଣ ବାଉଁଶ ଜଙ୍ଗଲ ଏତେ ପରିମାଣରେ ବାଉଁଶ ଯୋଗାଇ ପାରୁନାହାନ୍ତି, ତେଣୁ ସେମାନେ ତାଙ୍କର ନିଜସ୍ୱ ପ୍ରଡକ୍ସନ ପାଇଁ ପେପର ପାଇଁ ହେଉ କିମ୍ବା ପଲ୍ପ ପାଇଁ ହେଉ ସେମାନେ ତାଙ୍କର ବନୀକରଣ କରୁଛନ୍ତି। ତେଣୁ ସେମାନେ ଲୋକଙ୍କୁ ସଚେତନ କରି ତାଙ୍କର ଜମି ଉପରେ ଭଲ କ୍ୱାଲିଟି ପ୍ଲାଣ୍ଟିଂ ମେଟେରିଆଲ ଦେଇକରି ସେମାନେ ପ୍ରଡକ୍ଟିଭ ଓରିଏଣ୍ଟେଡ୍ ହେବେ, ଯେ ଗଛଟା କିନ୍ତୁ ଅଧିକା ପ୍ରଡକ୍ସନ ଦେଲେ ତାଙ୍କ ପଲ୍ପ ଅଧିକ ବାହାରିବ, ତେଣୁ ସେମାନେ କରୁଛନ୍ତି। ସେଲ୍ଟର ବେଲ୍ଟ କୋଷ୍ଟାଲ ଏରିଆରେ ଝାଉଁ ଜଙ୍ଗଲ ପ୍ଲାଣ୍ଟେସନ ବି କରାହଉଛି, ସେଠି ନିହାତି ଭାବେ ଦରକାର, କାରଣ ଗୋଟେ ସେଲ୍ଟର ବେଲ୍ଟ ନହେଲେ ବାଲି ଉଡିକି ଆସିକି ବାଲି ପୋତିଦେବ, ଜମି ସବୁ କୃଷି ବି କାର୍ଯ୍ୟ ବାଧା କରିବ, ବାତ୍ୟା ବନ୍ୟା
0: ପ୍ରୋଟେକ୍ଟ
1: କରିପାରିବ।
0: ସାର୍, ବନୀକରଣକୁ ନେଇ ସରକାରଙ୍କର କି କି ଯୋଜନା ସବୁ ରହିଛି, କି ମିଶନ ସବୁ କାମ କରୁଛି?
1: ବନୀକରଣ ପାଇଁ ସଦାବେଳେ ଆମର ଯୋଉ ଷ୍ଟେଟ୍ ପ୍ଲାନ୍ ଅଛି, ପ୍ରଥମ ଗୋଟା ଗୋଟେ ଗ୍ରୀନ ମହାନଦୀ ମିଶନ ଅଛି, ମହାନଦୀ ମିଶନ କାରଣ ମହାନଦୀ ତ ଛତିଶଗଡ଼ରୁ ବାହାରି ଆମର ଯୋଉ ଆସିଛି, ଆସ୍ତେ ଆସ୍ତେ ନଦୀ ଶୁଖି ଶୁଖି ଯାଉଛି, ଗଛ ନ ରହିଲେ ତାର

0: ସଏଲ ବାଇଣ୍ଡିଂ ଫ୍ୟାକ୍ଟର ନ ରହିଲେ ପାଣି ବି ୱାଟର ଲେବୁଲ ୱାଟର ଲେବୁଲ ବି କମିଯିବ। ମହାନଦୀରେ ବର୍ତ୍ତମାନ ସେଇ ଅବସ୍ଥା ହେଲାଣି। ମହାନଦୀର ଉଭୟ ପାର୍ଶ୍ୱ ଯୋଉ ଗଛ ସେସବୁ ଥିଲା ସେସବୁ ନାହିଁ, ତେଣୁ ତାକୁ ଗୋଟେ ମିଶନ ଗ୍ରୀନ ମହାନଦୀ ମିଶନରେ ଆମର ଯେତେ ଡିଷ୍ଟ୍ରିକ୍ଟ ଦେଇକି ଝାରସୁଗୁଡ଼ାଠୁ ଆରମ୍ଭ କରି ଝାରସୁଗୁଡ଼ା ସମ୍ବଲପୁର ବୌଦ୍ଧ ସୋନପୁର ମହାନଦୀ ଯୋଉ ଯୋଉ ଏରିଆ ଦେଇ ପ୍ରବାହିତ ହୋଇଛି ତାର ଦୁଇ ପାର୍ଶ୍ୱରେ ବ୍ୟାପକ ଚାରା ରୋପଣ କରାହଉଛି। ଆଉ ଗୋଟେ ଜଗନ୍ନାଥ ବନ ପ୍ରକଳ୍ପ ଅଛି ଯୋଉଟାକି ଜଗନ୍ନାଥଙ୍କ ରଥ କାଠ ପାଇଁ ନୟାଗଡ଼ ଅଛି ଆଠଗଡ଼ ଅଛି ସକ୍ସେସଫୁଲ ହେଇଛି। ତାପରେ ଆଉ ସେଣ୍ଟ୍ରାଲ ସ୍ପୋର୍ଟସ ଫଣ୍ଡ ସ୍କିମ୍ ଯୋଉଟା ଅଛି ଗ୍ରୀନ ଇଣ୍ଡିଆ ମିଶନ ତା ଦେହରେ କେନ୍ଦ୍ର ସରକାର 60% ଦେଉଛନ୍ତି,
1: ରାଜ୍ୟ ସରକାର
0: 40% ଦେଉଛନ୍ତି, ସେଥିରେ ବ୍ୟାପକ ବନୀକରଣ କରାହଉଛି ଯୋଉଟା ହଉଛି କମ୍ପେନ୍ସେଟରି ଆଫରେଷ୍ଟ୍ରେସନ। ମନେକର କୌଣସି ଜଙ୍ଗଲ ଜମି ଯଦି ନଷ୍ଟ ହଉଛି କୌଣସି ଡେଭଲପମେଣ୍ଟାଲ କାମ ପାଇଁ, କେନାଲ ହେଲା, କୌଣସି ଫ୍ୟାକ୍ଟ୍ରି ହେଲା, ଯେକୌଣସି ରାସ୍ତା ହେଲା, ଏସବୁ ପାଇଁ ଯୋଉ କରାହଉଛି ସେଥିପାଇଁ ସମପ୍ରମାଣ ଜଙ୍ଗଲ ସୃଷ୍ଟି କରାଯାଉଛି। ତାପରେ ଓମ୍ବାଡ଼ିସି ପ୍ଲାଣ୍ଟେସନ କରୁଛି, ଓମ୍ବାଡ଼ିସି ଯୋଉଟା କରୁଛି ମାଇନିଂ ଏରିଆ ଯୋଉ ସବୁ ଅଛି ତାଙ୍କର ସେ ଓମ୍ବାଡ଼ିସି ଫଣ୍ଡ କରି ସେଠି ମଧ୍ୟ ପ୍ଲାଣ୍ଟେସନ କରାଯାଉଛି। ଏଭଳି ଭାବରେ ବନୀକରଣ ବ୍ୟାପକ ଭାବରେ ବିଭିନ୍ନ ଜିନିଷ କରାଯାଉଛି, ବିଭିନ୍ନ ସ୍କିମ୍ ମଧ୍ୟ ଅଛି। ଆମ ଜଙ୍ଗଲ ଯୋଜନା ଓଡ଼ିଶା ଫରେଷ୍ଟ ସେକ୍ଟର ଯୋଉ ଓଡ଼ିଶା ବନାଞ୍ଚଳ ଫରେଷ୍ଟ ସେକ୍ଟର ପ୍ରୋଜେକ୍ଟ ଯୋଉ ଥିଲା ସେ ମଧ୍ୟ ଆଗରୁ ବ୍ୟାପକ ବନୀକରଣ କରିଥିଲା ଏବଂ ସରକାର ବ୍ୟାପକ ଭାବରେ ମାଗଣାରେ ଚାରା ଦେଉଛନ୍ତି ଲୋକମାନେ ତାଙ୍କର ନିଜ ଜମିରେ ଗଛ ଲଗେଇବା ପାଇଁକା। ଗୋଟେ କଥା ହେଲା ଯଦି ଆମେ ନିଜେ ବନ ସୃଷ୍ଟି କରିବା, ସାଧାରଣ ରିକ୍ୱାରମେଣ୍ଟ ଯାହା ଯାହା କାଠ ଅଛି ତାକୁ ଯଦି କରିପାରିବା ତାହେଲେ ଆମେ ପ୍ରାକୃତିକ ଜଙ୍ଗଲ ଉପରେ ପ୍ରେସରଟା କମିଯିବ। ତେଣୁ ସେଥିପାଇଁ ବନୀକରଣ ବିଭିନ୍ନ ଏଜେନ୍ସି ଦ୍ୱାରା କରାହଉଛି ଏବଂ ଏହା ପ୍ରାୟ ସକ୍ସେସଫୁଲ ମଧ୍ୟ ହଉଛି।
1: ଆପଣ ଯାହା କହିଲେ ଯେ ଅନେକ ଜାଗାରେ ବନୀକରଣ ହଉଛି, ଗଛ ଲଗାଯାଉଛି, ଏଗୁଡା ସତ, ହେଲେ ତାର ରକ୍ଷଣାବେକ୍ଷଣ ଠିକ ଭାବରେ କରାଯାଇ ପାରୁନି, ଏ ସମ୍ପର୍କରେ ଆପଣଙ୍କର ମତ କଣ?
0: ଏଥିରେ ମୁଁ ସମ୍ପୂର୍ଣ୍ଣ ଏକମତ ନହେଲେ ପାର୍ଶ୍ୱ ଏକମତ, କେତେକ ଜାଗାରେ ଏହା ଦେଖାଯାଉଛି ରକ୍ଷଣାବେକ୍ଷଣ ଯୋଗୁଁ। କାହିଁକିନା ଗୋଟେ ଏକ୍ସାମ୍ପଲ ମୁଁ ଦେବି, ଆମେ ଗୋଟିଏ ସ୍କୁଲରେ ଯଦି ବନ ମହୋତ୍ସବ କରୁଛୁ ସେଇ ଜାଗାରେ ପ୍ରତିବର୍ଷ କରୁଛୁ, ତା ଅର୍ଥ ସେଠି ଆମେ କିଛି ରକ୍ଷଣାବେକ୍ଷଣ କରିପାରୁନୁ। ପ୍ରତିବର୍ଷ ବନ ମହୋତ୍ସବ ଗଛ ଲଗାଉଛୁ ତାହେଲେ ପୁଣି ସେ ଜାଗା ପୁଣି ଗଛ କାହିଁ ଲଗାଉଛୁ, ତେଣୁ ରକ୍ଷଣାବେକ୍ଷଣ ହେଇପାରୁନାହିଁ। ରକ୍ଷଣାବେକ୍ଷଣଟା ଆକ୍ଚୁଆଲି ହେଲା ସଚେତନତା, ସମସ୍ତେ ସଚେତନ ହେବା ଦରକାର। ଯୋଉଠି ଲୋକ ସଚେତନ ସେଠି ଆମେ ସକ୍ସେସ ହେଇଛୁ, ଯୋଉଠି ଲୋକ ସଚେତନ ନାହାନ୍ତି ସେଠି ପ୍ଲାଣ୍ଟେସନ ଫେଲିଅର ହେଇଛି।
1: ଗଛ ସୁରକ୍ଷାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତାର କିଛି ଭୂମିକା ଅଛି କି?
0: ବର୍ତ୍ତମାନ ସୁଦ୍ଧା ହେଇନାହିଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ତ ଏଇଟା ବର୍ତ୍ତମାନ କୃତ୍ରିମ ବୁଦ୍ଧିମତା ସବୁ ଇଏରେ ଚାଲିଛି,
1: ଯେ ପଶୁ ପକ୍ଷୀ ମାନଙ୍କ ସୁରକ୍ଷା
0: ଚାଲିଛି, କାରଣ ଭବିଷ୍ୟତରେ ଏହାର ନିଶ୍ଚୟ ଉପଯୋଗ କରାଯିବ। ମନେକର ଆମର ସାଇଟ୍ ସିଲେକ୍ସନ ହେଲା, ସଏଲ ଫର୍ଟିଲିଟି ଜାଣିବା ପାଇଁ, ଚଏସ୍ ଅଫ୍ ସ୍ପିସିସ୍ ହେଲା, ଗଛର ଗ୍ରୋଥ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନିଶ୍ଚିତ ଭାବରେ ଉପଯୋଗ କରାଯିବ।
1: ସାର ଏତେ ସୁରକ୍ଷା ସତ୍ତ୍ୱେ, ରକ୍ଷଣାବେକ୍ଷଣ ସତ୍ତ୍ୱେ ଦେଖାଯାଉଛି ଯେ ଶିକାରୀ ମାନେ ବଡ଼ ବଡ଼ ସବୁ ଦାମିକିଆ ଗଛ, ଶିଶୁ, ଶାଗୁଆନ ଏଗୁଡା ସବୁ କାଟିକି ନେଇଯାଉଛନ୍ତି, ବନ କର୍ମଚାରୀ ଧରୁଛନ୍ତି ତାଙ୍କୁ, ତଥାପି ବି ଦେଖାଯାଉଛି ଅନେକ କ୍ଷେତ୍ରରେ ଚୋରିଟା ବି ବଢ଼ିଯାଇଛି, ସେଟାକୁ କେମିତି ରୋକାଯାଇ ପାରିବ?
0: ହଁ, ଯେତେବେଳେ ଲୋକମାନଙ୍କର ଅନ୍ୟ କୌଣସି ରୋଜଗାର ପନ୍ଥା ନଥିଲା ସେତେବେଳେ ଜଙ୍ଗଲ ଚୋରି ହଉଥିଲା। ମୋର ଅଭିଜ୍ଞତାରୁ ମୁଁ କହିବି ଯେ ଏବେ ଏଇ କେତେ ବର୍ଷ ହେଲା ଜଙ୍ଗଲ ଚୋରି ବହୁତ ପରିମାଣରେ କମିଯାଇଛି, କାରଣ ଲୋକମାନଙ୍କ ପାଖେ ଏବେ ପ୍ରଚୁର ଏମ୍ପ୍ଲୟମେଣ୍ଟ ଆଣ୍ଡ ଜେନେରେସନ ବା ପ୍ରତ୍ୟେକ ଆର୍ଥିକ ସୁବିଧା ସବୁ, ତାଙ୍କୁ ଉଜାଲା ଗ୍ୟାସ ଦିଆଗଲା। ମୁଁ ଚାକିରି ଆରମ୍ଭ କରୁଥିଲି ଦେବଗଡ଼ରେ, ମୁଁ ରେଣ୍ଟ ଟ୍ରେନିଂ ନେଉଥିଲି ସେତେବେଳେ ବ୍ୟାପକ ଭାବରେ ଜାଳ କାଠ ସେ ଟାଉନକୁ ଆସେ। ଜଷ୍ଟ ଆସେସମେଣ୍ଟ କରିବା ପାଇଁକା ଦେବଗଡ଼ ଟାଉନକୁ 4ଟା ରାସ୍ତା ଯୋଉ ପହଞ୍ଚି ତାକୁ ଥରେ ଚେକ୍ କଲି, ଦିନକୁ 2 ଟ୍ରକ୍ଲୋଡ଼ ଖାଲି କାଠ ବାହାରିଲା। ମୁଁ ତ ଆସେସ୍ କଲି ଯଦି ଏତିକି କାଠ ପ୍ରତିଦିନ ଏଇ ଟାଉନରେ ଖର୍ଚ୍ଚ ହବ ତାହେଲେ ଏ ଜଙ୍ଗଲ ରହିବ କେମିତି? ତେଣୁ ସେସବୁ ଜିନିଷ ବର୍ତ୍ତମାନ ବହୁତ ଆଉ ନାହିଁ। ଏକରେ VSS ମାନେ ସବୁ ଆକ୍ଟିଭ ହେଇଗଲେଣି, ବନ ସୁରକ୍ଷା କର୍ମୀ ମାନେ କେହି କାହା ଏରିଆରୁ କାହାକୁ ଛାଡ଼ୁନାହାନ୍ତି, ମ୍ୟାନେଜମେଣ୍ଟରେ ସେମାନେ ତାଙ୍କୁ ସହଯୋଗ କରୁଛି ବନ ବିଭାଗ, ସେମାନେ ତାଙ୍କର ଯେତିକି ରିକ୍ୱାରମେଣ୍ଟ ତାକୁ ହିଁ ଖାଲି ଅପସାରଣ କରୁଛନ୍ତି ଜଙ୍ଗଲରୁ, ନଚେତ ଜଙ୍ଗଲ ବୃଦ୍ଧି ପାଇଁ ସେମାନେ ସହାୟକ ହେଉଛନ୍ତି। ଦ୍ୱିତୀୟରେ ଏଇ ଯେଉଁ ଅଲଗା କିଛି ଲୋକ ଗରିବ ଥିଲେ, ତାଙ୍କର ଏମ୍ପ୍ଲୟମେଣ୍ଟ ନଥିଲା, ପଇସା ପାଉନଥିଲେ ରୋଜଗାର ପାଇଁ, କାଠ ବିକି ଚଳୁଥିଲେ, ବର୍ତ୍ତମାନ ଯଥେଷ୍ଟ ସ୍କିମ୍ ହେଲାଣି, ତାଙ୍କ ପାଇଁ ଆଉ କିଛି ଅସୁବିଧା ନାହିଁ, ପଇସାର ଅଭାବ ନାହିଁ, ତେଣୁ ଜଙ୍ଗଲ ଉପରେ ସେମାନେ ଏତେ ନିର୍ଭରଶୀଳ କରୁନାହାନ୍ତି। ଜାଳ କାଠ ପାଇଁ ବର୍ତ୍ତମାନ ଘରେ ଘରେ ଗ୍ୟାସ ହେଇଗଲାଣି, ତେଣୁ ବର୍ତ୍ତମାନ ପ୍ରାୟ କମିଯାଇଛି। ଦ୍ୱିତୀୟରେ କାଠର ଅଲ୍ଟରନେଟିଭ ୟୁଜ୍ ମଧ୍ୟ ଆସିଗଲାଣି, ଖାଲି ମୁଖ୍ୟ ହେଲା ଗୋଟେ ଶାଗୁଆନ କାଠ, ଯେହେତୁ ଏକ ମୂଲ୍ୟବାନ କାଠ, ସେ ବି ଘରେ ଘରେ ବର୍ତ୍ତମାନ ସମସ୍ତେ ପ୍ଲାଣ୍ଟେସନ କଲେଣି, ନିଜ ରିକ୍ୱାରମେଣ୍ଟ ପ୍ଲାଣ୍ଟେସନ କଲେଣି, ପ୍ରାୟ ଜଙ୍ଗଲ ଉପରେ ପ୍ରେସର ଆସ୍ତେ ଆସ୍ତେ କମିଲାଣି। ଯେ ଯୋଉ ପ୍ରମାଣରେ ବର୍ତ୍ତମାନ ଜଙ୍ଗଲ ଚୋରି ବା ଇଏ କମିଲାଣି, ଡେନ୍ସିଟି ନିଶ୍ଚିତ ଭାବେ ବଢିବ।
1: ସାର ଆପଣ ତ ବନ ବିଭାଗରେ ଅନେକ ବର୍ଷ ଧରି ଚାକିରି କରିଛନ୍ତି, ଆପଣ କୁହନ୍ତୁ ଓଡ଼ିଶାରେ ବନୀକରଣ କେତେ ଦୂର ସଫଳ ହେଇଛି?
0: ଓଡ଼ିଶାରେ ବନୀକରଣ ସଫଳ ହେଇଛି ଯୋଉଟାକି FSI ରିପୋର୍ଟ ହିଁ କହିଦେବୁ, କାରଣ ପ୍ରତି 2 ବର୍ଷରେ ତାର ରିପୋର୍ଟ ବାହାରେ। ତାପରେ ବ୍ୟାପକ ଭାବରେ ବନୀକରଣ କରାଯାଉଛି ବିଭିନ୍ନ ସ୍କିମ୍ରେ, କମର୍ସିଆଲ ପ୍ଲାଣ୍ଟେସନ ହଉ, ପ୍ରଡକ୍ଟିଭ ପ୍ଲାଣ୍ଟେସନ ହଉ, ପ୍ରୋଟେକ୍ଟିଭ ପ୍ଲାଣ୍ଟେସନ ହଉ, ସହରାଞ୍ଚଳ ବନୀକରଣ ହଉ, ଏବଂ ଗ୍ରୀନ ଇଣ୍ଡିଆ ମିଶନ ହଉ, ସବୁଥିରେ ଯେତିକି ପ୍ଲାଣ୍ଟେସନ ହଉଛି ଏବଂ ତାଙ୍କୁ ଯୋଉ ମାଗଣାରେ ବିତରଣ କରାଯାଉଛି, ସିଡ୍ଲିଂ ସବୁ ଦିଆହଉଛି, ଚାରା ଦିଆହଉଛି, ସେମାନେ ଯିଏ ପ୍ଲାଣ୍ଟେସନ କରୁଛନ୍ତି, ତେଣୁ ନିଶ୍ଚିତ ଭାବେ ଆଉଟସାଇଡ୍ ଫରେଷ୍ଟ ଫରେଷ୍ଟ ଭିତରେ ଯେତିକି ଗଛ ହେଲା, ଆଉଟସାଇଡ୍ ଫରେଷ୍ଟ ଭିତରେ ଯେତିକି କଭର ବର୍ତ୍ତମାନ ସଂଖ୍ୟା ବଢ଼ିଲାଣି ଏବଂ କଭର ମଧ୍ୟ ବଢ଼ିଲାଣି।

0: ବନୀକରଣ ସକ୍ସେସଫୁଲ ହେଇଛି, ଆଗକୁ ସକ୍ସେସଫୁଲ ହେବ ମଧ୍ୟ। ଆମର ଯେଉଁ ପ୍ରିୟ ପ୍ରଧାନମନ୍ତ୍ରୀ ଯେଉଁ କରିଛନ୍ତି ଏକ ପେଡ଼ ମା କେ ନାମ ଗୋଟିଏ ଗଛ ମା ପାଇଁ, ଏହା ନିଶ୍ଚୟ ଏକ ହୃଦୟସ୍ପର୍ଶୀ ବାର୍ତ୍ତା। କାହିଁକିନା ଜନ୍ମଦିନରେ ଗଛ ଲଗାଅ, ମ୍ୟାରେଜ୍ ଆନିଭର୍ସରୀ ଗଛ ଲଗାଅ, ଏସବୁ କରାହଉଥିଲା, କିନ୍ତୁ ଏଇ ଯେଉଁ ଗୋଟେ ବାର୍ତ୍ତା ମାଆର ନାଁରେ ଗୋଟେ ଗଛ, ପୃଥିବୀ ହେଲା ଆମର ମା, ଆମେ ସମସ୍ତେ ଯଦି ଗୋଟେ ଗୋଟେ ଗଛ ଲଗେଇବା ମା ନାଁରେ, ଏବଂ ମା ହିଁ ଆମର ଜୀବନଦାତା, ନିଶ୍ଚିତ ଭାବରେ ଆମେ ସୁସ୍ଥ ସବଳ ଗୋଟେ ଭଲ ସମାଜ ରହିପାରିବା। ତେଣୁ ୟାକୁ ସଫଳ କରାନ୍ତୁ, ସମସ୍ତେ ଗୋଟିଏ ମା ନାମରେ ଗୋଟେ ଗଛ ଲଗାନ୍ତୁ। ବର୍ତ୍ତମାନ ତ ପ୍ରାୟ ସେପ୍ଟେମ୍ବର ମାସ, ଏବେ ଏପରି ବର୍ଷା ଚାଲିଛି, ଏବେ ବି ଆପଣ ଗଛ ଲଗେଇ ପାରିବେ, ମୁଁ ବି ଗଛ ଲଗାଉଛି। ଯୋଉଠି ପାରୁଛନ୍ତି ବ୍ୟାପକ ବୃକ୍ଷରୋପଣ କରନ୍ତୁ ଏବଂ ଅନ୍ୟମାନଙ୍କ ଦ୍ୱାରା କରାନ୍ତୁ,
1: ପୃଥିବୀକୁ ସବୁଜିମୟ କରନ୍ତୁ। ତାହେଲେ ଶେଷରେ ଶ୍ରୋତା ବନ୍ଧୁମାନଙ୍କୁ ବନୀକରଣ ଓ ତାର ଯତ୍ନକୁ ନେଇ କି ଉପଦେଶ ଦେବେ?
0: ଶ୍ରୋତା ବନ୍ଧୁମାନଙ୍କୁ ମୁଁ ଏତିକି ଅନୁରୋଧ, ନିଜ ନିଜ ଏରିଆରେ ସମସ୍ତଙ୍କୁ ସଚେତନ କରାନ୍ତୁ ଏବଂ ବ୍ୟାପକ ବନୀକରଣ ପାଇଁକା ପ୍ରଚେଷ୍ଟା କରନ୍ତୁ। ଆମେ ଆଶା କରୁଛୁ ଗୋଟେ ସବୁଜ ଓଡ଼ିଶା ନିଶ୍ଚିତ ଭାବରେ ଆମେ ହେବା, ଏବଂ ଆମ ଉତ୍ତର ପିଢ଼ି ପାଇଁକା କିଛି ଭଲ କାମ, ଯେମିତି ଯେ ଗୋଟେ ଗଛ ଲଗେଇଲେ ତାର ନାତି ଅଣନାତି ତାର ଫଳ ଖାଉଥିଲେ, ସେଭଳି ଆମର ଉତ୍ତର ପିଢ଼ିଙ୍କ ପାଇଁକା ଭଲ ପାଇଁକା ଆମେ ଗଛ ଲଗେଇବା ନିହାତି ଜରୁରୀ। ଆମର ବନାନୀ କାର୍ଯ୍ୟ କ'ଣ ଯେତିକି ଶ୍ରୋତାବନ୍ଧ ଅଛନ୍ତି, ସେମାନେ ପ୍ରାୟ ପରିବେଶ ସଚେତନ, ଆଗକୁ ନିଶ୍ଚୟ ଆମେ ଗୋଟେ ଭଲ ସବୁଜ ଓଡ଼ିଶା ଆଶା କରୁଛୁ।
1: ଯାହା ହଉ ପ୍ରଦୀପ୍ତ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ବନୀକରଣ ଓ ତାର ପରବର୍ତ୍ତୀ ଯତ୍ନ ସମ୍ପର୍କରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ ମ୍ୟାଡ଼ାମ, ଧନ୍ୟବାଦ ଶ୍ରୋତା ବନ୍ଧୁ।

ଆଜିର କାର୍ଯ୍ୟକ୍ରମକୁ ପ୍ରଯୋଜନା ଏବଂ ପରିଚାଳନା କରିଥିଲେ ରାଜୀବ କୁମାର ମାହୁନ୍ତ ଏବଂ ଉପସ୍ଥାପନାରେ ମୁଁ ଥିଲି ନିହାର ପାଳା ପଟ୍ଟନାୟକ। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘରରେ ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ମୋ କାନରେ କଣ୍ଠଦାନ କରିଛନ୍ତି ଚିତ୍ରା।

0: ହଁ ଭାଇ କାରେ ଚାଲ ହଉ
1: ଖରା ପାଣି ପବନ ସବୁ ସମାଧାନ କରତେ ହଉ
0: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ ଉଷାର ସିଲେଇ ମେସିନ ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ ହଣ୍ଡା କମ୍ପାନୀର ପମ୍ପ ସେଟ୍ ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ୍ ପାୱାର ୱିଡର ଘାସ କଟା ଯନ୍ତ୍ର ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି
0: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହଉ ବାରିପଦାର ଅତି ପରିଚିତ ଦୋକାନ ପରା
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା ମେନ୍ ଟ୍ରାଫିକ ସ୍କୋୟାର ତିନିକୁଣିଆ ଛକ ବାରିପଦା
0: ତାହେଲେ ଯିବା ନା କି କହୁଛ
2: ଚାଲ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତର ଗୀତ। କାର୍ଯ୍ୟକ୍ରମର ପ୍ରଥମ ସୁଗମ ସଙ୍ଗୀତ କଣ୍ଠଦାନ କରିଛନ୍ତି କୁମାର ବାପି, ଗୀତ ରଚନା କରିଛନ୍ତି ବୈଦ୍ୟନାଥ ସାହୁ।

ସୁନେଲି ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତ ଅତୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ। କଥାଚିତ୍ର ମୀରାକା ମୋହନ, କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅନୁରାଧା ପଡ଼ୱାଲ।

ସୁନିଲ ଗୀତ ଅତୀତ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଗୋଟେ ସମୟ ବର୍ତ୍ତମାନ ରାତି 10ଟା ପ୍ରଚାର କରୁଛୁ ବାଲା ପରିବେଷଣ କରୁଛନ୍ତି ଶିଳ୍ପୀ ରବୀନ୍ଦ୍ର କୁମାର ସାହୁ ଏବଂ ସାଥୀ କଳାକାରମାନେ।

ତାତ୍ପର୍ଯ୍ୟ ପରମ କାରୁଣିକ ବ୍ରହ୍ମା ଭଗବାନ ବିଷ୍ଣୁ ଭଗବାନ ଏବଂ ମହେଶ୍ୱର ଭଗବାନ ସମଗ୍ର ଉତ୍କଳ ଓଡ଼ିଶା ପ୍ରଦେଶର ସମସ୍ତ ଶ୍ରୋତୃବର୍ଗ ମାନଙ୍କର ସର୍ବବିଧ ମଙ୍ଗଳ କାମନା କରନ୍ତୁ। ବୋଲ ଆନନ୍ଦେ ଏକ ବାର।

ବ୍ୟାକରଣରେ ଅଭ୍ୟସ୍ତ ଥିବା ଜଣେ ବରଣ୍ୟ ବ୍ରାହ୍ମଣ ପରିବାରର କଥା। ବାବାଜୀ, ବ୍ରାହ୍ମଣଙ୍କ ନାଁଟି ହେଲା ବିଷ୍ଣୁ ଶର୍ମା, ପତ୍ନୀ ହେଉଛନ୍ତି ଧର୍ମପତ୍ନୀ ହେଉଛନ୍ତି କମଳା ଦେବୀ। ପରିବାର କହିଲେ ବ୍ରାହ୍ମଣ ବ୍ରାହ୍ମଣୀ ଦୁଇ ଜଣଙ୍କୁ ବୁଝାଏ, ଏଇ ଯେଉଁ ବ୍ରାହ୍ମଣ ବିଷ୍ଣୁ ଶର୍ମା ୟାଙ୍କ ଘରଟା ପଣ୍ଡିତ ମଣ୍ଡଳୀ କେଉଁଠି? ଆପଣଙ୍କର ଓଡ଼ିଆ କାବ୍ୟ ସୁଭଦ୍ରା ପରିଣୟରେ ସମ୍ରାଟ।

ଅନନ୍ତ ବଙ୍ଗୋପସାଗରର ବେଳାଭୂମି ଉପରେ ଆପଣଙ୍କର ପୁରୁଷୋତ୍ତମ କ୍ଷେତ୍ର ରାଜ ପୁଣ୍ୟ ନୀଳାଚଳ ଧାମ ପୁରୀ ସହରରେ ଆଜ୍ଞା ବ୍ରାହ୍ମଣ ବିଷ୍ଣୁ ଶର୍ମାଙ୍କର ଘର। ପଣ୍ଡିତ ମଣ୍ଡଳୀ ବ୍ରାହ୍ମଣ ଅତ୍ୟନ୍ତ ଧର୍ମପରାୟଣ ଲୋକ, ଅତ୍ୟନ୍ତ ନ୍ୟାୟବାନ ଲୋକ, ଜଗନ୍ନାଥ ମହାପ୍ରଭୁଙ୍କର ଜଣେ ପରମ ଭକ୍ତ ପରମ ସାଧକ ହେଉଛନ୍ତି ବ୍ରାହ୍ମଣ ବିଷ୍ଣୁ ଶର୍ମା।

ମୁଁ ସାରା ଜୀବନ ଆପଣଙ୍କର ସେବାର୍ଥନା କରିଛି ଠାକୁରେ, କେବେ କିଛି ମୁଁ ଆପଣଙ୍କୁ ହାତ ପାତି ମାଗି ନାହିଁ, ଆଜି ଏତିକି ମାଗୁଛି ହେ କରୁଣା ବରୁଣାଳୟ ଜଗନ୍ନାଥ, ମୋତେ ଗୋଟିଏ ପୁତ୍ର କିମ୍ବା କନ୍ୟାଟିଏ ଦେଲେ ମୋ ବ୍ରାହ୍ମଣୀର କୁଳ ପୂର୍ଣ୍ଣ ହେବ। ପଣ୍ଡିତ ମଣ୍ଡଳୀ ଜଗନ୍ନାଥ ମହାପ୍ରଭୁଙ୍କର କୃପା ଦୃଷ୍ଟି ପଡୁନାହିଁ।

ସେବାକାରୀ ପୁଣ୍ଡା ଭାଇନାମାନେ ମନ୍ଦିରରୁ ସମସ୍ତ ଭକ୍ତ ଭକ୍ତା ମାନଙ୍କୁ ବାହାର କରିଦିଅନ୍ତି। ସେଇ ନ୍ୟାୟରେ ବିଷ୍ଣୁ ଶର୍ମାଙ୍କୁ ବାରମ୍ବାର ତିରସ୍କାର କଲେ, କହିଲେ ଶୁଣ ବିଷ୍ଣୁ ଶର୍ମା, ପ୍ରଭୁଙ୍କର ପହୁଡ଼ ପଡ଼ିବ, ତୁମେ ଏବେ ବଡ ଦାଣ୍ଡକୁ ଚାଲିଯାଅ, କୌଣସି କଥା ପ୍ରତି ଭୃକ୍ଷେପ ନ କରି କର୍ଣ୍ଣପାତ କରୁନାହାନ୍ତି ବ୍ରାହ୍ମଣ ବିଷ୍ଣୁ ଶର୍ମା। ପଣ୍ଡା ସେବକାରୀ ମାନେ ଆଜ୍ଞା ବିଗିଡ଼ି ଗଲେ, ବିରକ୍ତି ଭାବ ପ୍ରକାଶ କରିଲେ।

ପଣ୍ଡିତ ମଣ୍ଡଳୀ, ସ୍ୱୟଂ ସଦା ଆନନ୍ଦମୟ ମଙ୍ଗଳମୟ ପରମ କାରୁଣିକ ଧୁର୍ଯ୍ୟଟି ଲୋକନାଥ ଭଗବାନଙ୍କର ଅପୂର୍ବ ଆବିର୍ଭାବ ହେଲା। ଭଗବାନ ଶଙ୍କରଜୀ ମହାରାଜ ଲୋକନାଥ କହିଲେ, ରେ ବ୍ରାହ୍ମଣ ଦୁଃଖ କରନି, ତୁମେ ମା ଅପୂର୍ଣ୍ଣା ମନ୍ଦାର ମାଳିନୀ ମା ପାର୍ବତୀଙ୍କୁ ଆରାଧନା କର।

ଦେବଦେବ ମହାଦେବ କହିଲେ ବ୍ରାହ୍ମଣ ଦୁଃଖ କରନି, ମା ମନ୍ଦାର ମାଳିନୀ ପାର୍ବତୀଙ୍କୁ ଆରାଧନା କର, ତାଙ୍କ ଦୟାରୁ ତୁମର ବୁଦ୍ଧିମତୀ ଗୁଣବତୀ ବିଦୁଷୀ ଝିଅଟିଏ ହେବ, ଯେଉଁ ଝିଅ

ବିଦଗ୍ଧ ଶ୍ରୋତା ମଣ୍ଡଳୀ, ବ୍ରାହ୍ମଣକୁ ଲୋକନାଥ ମହାପ୍ରଭୁ କହିଲେ, କହିଲେ ତୁମେ ମା ପାର୍ବତୀଙ୍କୁ ଆରାଧନା କଲେ ଯେଉଁ ଝିଅଟାକୁ ପାଇବ ସେ ଝିଅ ଇଏ ବିଶ୍ୱରେ ଅକ୍ଷୟ କୀର୍ତ୍ତି ରଖିବ। ଆଜ୍ଞା, ଏତିକି କଥା ଭଗବାନ ଶଙ୍କରଙ୍କ ମୁଖରୁ ଅଭୟବାଣୀ ପାଇ ନିଘନ୍ତ।

ଯତ୍ନରେ ନେଇ ଘରେ ପହଞ୍ଚିବ, ଏଥିରୁ କିଛି ଅଂଶ ବ୍ରାହ୍ମଣୀ କମଳା ଦେବୀ ସେବନ କରନ୍ତେ, ତୁମର ପୁତ୍ର ହେବ ନାହିଁ, ଗୋଟେ ବୁଦ୍ଧିମତୀ ଗୁଣବତୀ ଝିଅଟିଏ ହେବ।

0: ବ୍ରାହ୍ମଣ ସେଇ ମାଙ୍କ ପ୍ରସାଦକୁ ଧରି ଯାଇ ଘରେ ପହଞ୍ଚିଗଲେ। ପ୍ରଭାତକାଳୀନ ସମୟ ଡାକିଲାରେ କମଳା,
1: ଯାଉଛି ଯାଉଛି ସ୍ୱାମୀ।
0: କମଳା ଶୁଣ, ଆଉ ତୁମ ଆଖିରୁ ଲୁହ ବହିବ ନାହିଁ, ଆଉ ତୁମ ଆଖିରୁ ଲୁହ ବହିବ ନାହିଁ।

ଜନ ଶରଣ ରକ୍ଷଣ ମହାବାହୁ ଆନନ୍ଦ ସାଗରେ ବିଶ୍ୱ ଦରବାରେ ଉଚ୍ଚ କରି ହରିବୋଲ ହୁଳହୁଳି କରତାଳି ଦିଅ ପୁଣ୍ୟ ଭୂମି ଭାରତ ବର୍ଷର ଦୁଃଖ ଦୂର।

ଶୁଣୁଥିଲେ ପାଲା ପତିତ ପାବନ, ପରିବେଷଣ କରିଥିଲେ ଶିଳ୍ପୀ ରବୀନ୍ଦ୍ରନାଥ ସାହୁ ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଦାଗ୍ଦା ଫାୟର କେତୋଟି ଗୀତ।